5:57:56 ଆଷାଢ଼ ମାସର ଚତୁର୍ଥ ଦିବସ ଜୁନ୍ ମାସର 25 ତାରିଖ ତଥା ଶ୍ରୋତା ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ। ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ 100.3 MHz ଏବଂ ନ୍ୟୁଜନ୍ EIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଚଳଚଞ୍ଚଳ ଏ ମନକୁ ତୁମରି ଭକ୍ତି ହିଁ ଶାନ୍ତ କରିପାରେ ପ୍ରଭୁ। ଅନୁମତି ଦିଅ ତୁମ ନୀଳାଚଳ ଦର୍ଶନ ଥରେ କରିପାରିବି ଯେପରି। ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ, ଦ୍ୱୈତକଣ୍ଠରେ ଯୋଗେନ୍ଦ୍ର କୁମାର ମହାପାତ୍ର ଏବଂ କୁନ୍ତି ବେହେରାଙ୍କର, ଅଶୋକ ମିଶ୍ରଙ୍କ ଆଉ ଏକ ରଚନାରୁ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ବାଢ଼ିଛନ୍ତି ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଟିକୁ ରଚନା କରିଛନ୍ତି ଡକ୍ଟର ଅମୂଲ୍ୟ ମହାପାତ୍ର।

ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲି ବନ୍ଦନା। କଣ୍ଠଦାନ କରିଥିଲେ ଯୋଗେନ୍ଦ୍ର କୁମାର ମହାପାତ୍ର, କୁନ୍ତି ବେହେରା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, କ୍ଷିତି ପ୍ରକାଶ ମହାପାତ୍ର। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଶ୍ରୀକୃଷ୍ଣଙ୍କ ସହ ଗୁରୁ ସନ୍ଦୀପନୀଙ୍କ ଆଶ୍ରମରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ ସୁଦାମା। ସମୟଚକ୍ରରେ ଶ୍ରୀକୃଷ୍ଣ ମହାରାଜ ହେଲେ ଆଉ ସେଦିନର ବାଲ୍ୟ ସାଙ୍ଗ ସୁଦାମା ଭିକାରୀ ବ୍ରାହ୍ମଣ ହୋଇ ରହିଯାଇଥିଲେ। ଦୁଇ ବାଲ୍ୟ ସାଥୀଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ତଫାତ। ଜଣେ ରାଜପୁରୀର ବୈଭବ ଭିତରେ ଐଶ ଆରାମରେ କାଳାତିପାତ କରୁଥିବା ବେଳେ ଅନ୍ୟ ଜଣେ ଅତ୍ୟନ୍ତ ଦୀନହୀନ ଜୀବନଯାପନ କରୁଥିଲେ। ଭୋଜନ ବସ୍ତ୍ରର ଅଭାବ ଅହରହ ସନ୍ତାପିତ କରି ରଖୁଥିଲା ସୁଦାମାଙ୍କୁ। ସୁଦାମା ପତ୍ନୀଙ୍କୁ କେବେ କେବେ ନିଜର ସଖାଙ୍କ ସମ୍ପର୍କରେ କହୁଥାନ୍ତି। ଦୁଃଖ ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଥିବା ସ୍ତ୍ରୀ ପରାମର୍ଶ ଦେଇ କହିଥାନ୍ତି, ଯଦି ମିତ୍ରଙ୍କୁ ଥରେ ଆମର ଏଇ ଦୁର୍ଦ୍ଦଶା କଥା ଜଣାଇ ପାରନ୍ତ ତାହେଲେ ଏ ଦୁଃଖ ଆଉ ରହନ୍ତା ନାହିଁ, ଦାରିଦ୍ର୍ୟ ଅପସରି ଯାଆନ୍ତା। ଏହା ଶୁଣି ସୁଦାମା ଉତ୍ତର ଦେଇଥିଲେ, ବିପତ୍ତିରେ ସହାୟକ ହେଲାଭଳି ମିତ୍ର ବିରଳ, ମୋ କାଙ୍ଗାଳ ବ୍ରାହ୍ମଣଟିଏ ଆଉ ସିଏ ମହାରାଜ, ଭଲା ମୋ କଥା ସେ କାହିଁକି ମନେ ରଖିଥିବେ। ସ୍ତ୍ରୀ ତାଙ୍କ କଥା ନ ମାନି ବାରମ୍ବାର କହି ବାଧ୍ୟ କରିବାରୁ ଶେଷରେ ସେ ମିତ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ। ଭେଟିଦେବା ପାଇଁ କିଛି ହେଲେ ନଥିଲା ତାଙ୍କ ପାଖରେ, ସାଥିରେ ସ୍ତ୍ରୀ ଦେଇଥିବା କିଛି ଖୁଦ ଭଜା ହିଁ ପୁଟୁଳା କରି ସେ ନେଇଯାଇଥିଲେ ସାଙ୍ଗରେ। ଖାଲି ପାଦରେ ଚାଲି ଚାଲି ପାଦ କଣ୍ଟା ଝଣ୍ଟାରେ ରକ୍ତାକ୍ତ ହୋଇଯାଇଥିଲା। ବହୁ କଷ୍ଟରେ ପହଞ୍ଚିଥିଲେ ମିତ୍ରଙ୍କ ଉଆସରେ। ଦ୍ୱାରପାଳଙ୍କୁ କହିଥିଲେ, ଭାଇ ତମେ ଯାଇ କୁହ ସୁଦାମା ନାମକ ଜଣେ ବ୍ରାହ୍ମଣ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। କୃଷ୍ଣ ଦ୍ୱାରପାଳଠାରୁ ଏହା ଶୁଣିବା ପରେ ମିତ୍ର ନିକଟକୁ ଦୌଡ଼ି ଆସି ଗଳାରେ ଲଗାଇ ଆଲିଙ୍ଗନ କରି ଭିତରକୁ ନେଇଯାଇଥିଲେ। ଉତ୍ସୁକତା ବଶତଃ ପଚାରିଥିଲେ, ଆମେ ଦୁହେଁ ଗୁରୁକୁଳରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ, ଏହା କ'ଣ ତୁମର ମନେ ନାହିଁ ବ୍ରାହ୍ମଣ? ସୁଦାମାଙ୍କ ଉତ୍ତର ଥିଲା, ହଁ ହଁ ଆଚ୍ଛା ପ୍ରକାର ମନେ ଅଛି। ତେବେ ବାଲ୍ୟ ସଖା ସୁଦାମା ବୋଲି ନ କହି ଦ୍ୱାରପାଳକୁ ବ୍ରାହ୍ମଣ ସୁଦାମା ବୋଲି କହିଲ ଯେ? ସୁଦାମାଙ୍କ ନିକଟରେ ଏହାର ଉତ୍ତର ନଥିଲା। ସଖାଙ୍କର ମହାନୁଭବତା ଉପଲବ୍ଧି କରିପାରିଥିଲେ ସେ। କୃଷ୍ଣ ପଚାରିଥିଲେ, ଭାଉଜ କ'ଣ ମୋ ପାଇଁ କିଛି ହେଲେ ଦେଇନାହାନ୍ତି? ଏହା କହି ସୁଦାମା ସଙ୍କୋଚ ବଶତଃ କାଖରେ ଜାକି ରଖିଥିବା ଖୁଦଭଜା ପୁଟୁଳାଟିକୁ ଶ୍ରୀକୃଷ୍ଣ ଭିଡ଼ି ନେଇଥିଲେ ଓ ଅତି ଆଗ୍ରହରେ ସେହି ଖୁଦଭଜାକୁ ଖାଇବାରେ ଲାଗିଥିଲେ। ଗୋଟିଏ ମୁଠା ଚୋବେଇ ଅନ୍ୟ ମୁଠାଏ ଧରିଲା ବେଳେ ରୁକ୍ମିଣୀ ତାଙ୍କ ହାତ ଧରି ପକାଇ କହିଥିଲେ, ଗୋଟିଏ ମୁଠା ଖୁଦ ଭଜା ଖାଇ ପ୍ରଭୂତ ସମ୍ପତ୍ତି ଦେଇସାରିଲେଣି, ଏବେ କ'ଣ ପ୍ରସାଦ ସହ ମୋତେ ତାଙ୍କୁ ଦେଇଦେବ ନା କ'ଣ? ମୁଁ ଅବଶିଷ୍ଟ ଖାଇବି। ଏହା କହି ମୁଠେ ଖୁଦ ଭଜା ଧରି ନେଇଥିଲେ। ରାଜପ୍ରସାଦରେ ବେଶ ଅୟସରେ କିଛିଦିନ ରହିବା ପରେ ସୁଦାମା ସଖାଙ୍କଠାରୁ ବିଦାୟ ନେଇ ଆସିଥିଲେ। ବିଡ଼ମ୍ବନା ଥିଲା ଏଇଆ ଯେ ସୁଦାମା ନିଜ ଦାରିଦ୍ର୍ୟ ସମ୍ପର୍କରେ କହିପାରିନଥିଲେ ସଖା ଶ୍ରୀକୃଷ୍ଣଙ୍କୁ, କି ସଖା ଶ୍ରୀକୃଷ୍ଣ ତାଙ୍କର ଭଲମନ୍ଦ ସମ୍ପର୍କରେ ପଚାରିପାରିନଥିଲେ। ଖାଲି ହାତରେ ନିଜ ଭାଗ୍ୟକୁ ନିନ୍ଦି ସୁଦାମା ଫେରିବା ସମୟରେ ମନେ ମନେ ଭାବୁଥିଲେ, ଯେଉଁ ଖୁଦ ଭଜା ନେଇ

ଆସିଥିଲି ସେହି ଖୁଦକୁ ଯାଉକରି ଆମେ ଦୀପ୍ରାଣୀ ହୁଏତ ଦିନେ ଦୁଇ ଦିନ ଖାଇ ରହିଯାଇପାରିଥାନ୍ତୁ। ଏମିତି ନାନା କଥା ଭାବି ଭାବି ନିଜ କୁଟୀର ସମ୍ମୁଖରେ ପହଞ୍ଚିଲା ବେଳକୁ ଦେଖିଲେ ଏକ ଭବ୍ୟ ପ୍ରସାଦ। ଅନ୍ୟ କାହାର ପ୍ରସାଦ ଭାବି ଚିନ୍ତାରେ ପଡ଼ିଥିବା ବେଳେ ପତ୍ନୀ ଦିବ୍ୟ ଆଭୂଷଣ ସହ ମୂଲ୍ୟବାନ ବସ୍ତ୍ର ପରିଧାନ କରି ଆସି ସ୍ୱାଗତ କରିଥିଲେ ସୁଦାମାଙ୍କୁ। ସୁଦାମା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବାରୁ ପତ୍ନୀ ହସି ହସି କହିଥିଲେ, ସବୁ ତୁମ ମିତ୍ରଙ୍କ କୃପାର ଫଳ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଆତ୍ମକଲ୍ୟାଣ ନିମନ୍ତେ ଅନେକ ସାଧନ ମାର୍ଗ ଅଛି, ଅଥଚ ଶ୍ରୀକୃଷ୍ଣ ସବୁ ମାର୍ଗ ଛାଡ଼ି ମନକୁ ଭଗବାନଙ୍କଠାରେ ତନ୍ମୟ ହେବାକୁ ପ୍ରବର୍ତ୍ତାଉଛନ୍ତି। ଉଦ୍ଧବ ସଂଶୟରେ ପଡ଼ିଛନ୍ତି। ତାଙ୍କର ସଂଶୟ ମୋଚନାର୍ଥେ ଶ୍ରୀକୃଷ୍ଣ ଭାଗବତ ଧର୍ମର ଇତିହାସ କହି ଭକ୍ତି ଯୋଗର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଯେଉଁ ବ୍ୟକ୍ତି କୌଣସି କର୍ମଫଳକୁ ଅପେକ୍ଷା ନକରି ନିଜର ଅନ୍ତଃକରଣକୁ ଭଗବାନଙ୍କଠାରେ ସମର୍ପଣ କରିଦିଏ, ପରମାନନ୍ଦ ସ୍ୱରୂପ ଭଗବାନ ତାହାର ଆତ୍ମାରୂପେ ସ୍ଫୁରିତ ହୁଅନ୍ତି।

ଏତେବେଳେ ଯାଏଁ ଶୁଣୁଥିଲେ ଏହି କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ଆଉ 4 ଦିନ ବାକି ରହିଛି। ରାଜ୍ୟ ଏପତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜଣଙ୍କ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଗଲାକାଲି ସବୁ ନିର୍ବାଚନ ମଣ୍ଡଳୀନ ବିଏଲ୍ଓ ଆଉ ବିଏଲ୍ଏ ମାନଙ୍କର ସମନ୍ୱୟ ବୈଠକ ହୋଇଯାଇଛି। ବାକି ଥିବା କାମକେ ଆଇବା 4 ଦିନ ଭିତରେ ଶେଷ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ନୂଆଦିଲ୍ଲୀନ ଆଇ 36 ନମ୍ବର ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାଟି ଆଞ୍ଚଳିକ ବିଜେତା ଭାବେ ବରଗଡ଼ର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେବିଲ୍ ପୁରସ୍କୃତ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: सायंकाले सप्तवादने समारप्स्यते। हरमनप्रीत कौरस्य नेतृत्वे भारतीय महिला दलम विमेन इन ब्लू सम्प्रति स्वसमूहे द्वितीयं स्थानं भजते। इति वार्ताः।
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ସମ୍ବଲପୁର ପରିପରି ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:00। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସମ୍ୟକ ସୂଚନା। ଚଳିତ ଅଧିବେଶନରେ 7:25 ଶୁଣିପାରିବେ ଓଡ଼ିଆରେ ଆଲୋଚନା। ଚାଷର କଥା ରହିଛି 7:40। ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ ଶୁଣିବେ 7:45। 8:30 ସକାଳରେ ପ୍ରଚାର କରିବ ସଙ୍ଗୀତ ଲହରୀ। ବୈଦେଶିକ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବ 9:00। 9:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବ 10:10। ଦ୍ୱିତୀୟ ଅଧିବେଶନରେ ଆଜି ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ 12:00। 12:30 ଶୁଣିବେ ସୁଗମ ସଙ୍ଗୀତ। ଚାଷର କଥା ରହିଛି 10:00। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା 10:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ 2:45। ଅପରାହ୍ନ 5:00 ତୃତୀୟ ଅଧିବେଶନରେ ପ୍ରଚାର କରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ। ଅପରାହ୍ନ 5:30। 6:30 ବିକାଶ ମନ୍ତ୍ର। ରାତ୍ର 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତ୍ର 7:30। ରାତ୍ର 8:00 ଶୁଣିବେ ଦେଶବନ୍ଦନା। ହିନ୍ଦୀ ଭକ୍ତିଗୀତ ରାତ୍ର 8:15। ସ୍ପୋର୍ଟସ୍ କେନ୍ ରାତ୍ର 8:30। ସ୍ପଟ୍ଲାଇଟ୍ ରାତ୍ର 9:16 ଏବଂ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଡ୍ ରାତ୍ର 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀରୁ। ଲୋକଗୀତ କ୍ରମରେ ଦାସକାଠିଆ ଗୀତ ଶୁଣିବେ ରାତ୍ର 10:00। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ପ୍ରଚାର କରିବେ ରାତ୍ର 10:30। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ, ପରେ ପରେ ଶୁଣିପାରିବେ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ

0: ଗୁଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଡରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷ ଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧ ଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।

ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା, ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ AI ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି 11 ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ ସାଉଥକୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରୋମାନିଆ ପ୍ରଧାନମନ୍ତ୍ରୀ ନିକୋଲ ପ୍ୟାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର SDM ଆଶିଷ ଯୋଶୀ କହିଛନ୍ତି, ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ICC ମହିଳା T20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି।
ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରୋକ୍କୋ

0: নকআউট পর্যায়ে উন্নীত হয়েছে। পূর্ব অনুষ্ঠিত ম্যাচে ব্রাজিল 3-0 গোলে স্কটল্যান্ড পরাস্ত করে, বোসনিয়া 3-1 কতার পরাস্ত করেছে। গ্রুপ বি র ম্যাচে সুইজরল্যান্ড 2-1 কানাডা পরাস্ত করেছে। মুখ্য সংবাদ পুণিথরে, প্রধানমন্ত্রী অধ্যক্ষতার 52তম প্রগতি বৈঠক অনুষ্ঠিত। হরিয়ানার গুরুগ্রাম ঠারে আজঠারু আরম্ভ হব ব্রিক্স শক্তিমন্ত্রী মানক সম্মেলনী। ভারতের জরুরীকালীন পরিস্থিতি লাগু হবার 51 বর্ষ পূর্তি আজ পালন করা যাচ্ছে সংবিধান হত্যা দিবস। এবং আইসিসি মহিলা টি-20 বিশ্বকপে আজ ভারত ও বাংলাদেশ মধ্যে খেলা যাবে ম্যাচ। সংবাদ শেষ হলা।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 7:25-35। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚ୍ୟ ବିଷୟ ବାଙ୍ଗରୀ ଗୀତରେ ସାମାଜିକତାର ଚିତ୍ର। ଆଲୋଚନା କରିଛନ୍ତି ଦେବହୂତି କର।
2: ମଣ୍ଡିର ଜନଜୀବନରେ ଯେଉଁ ସବୁ ଲୋକଗୀତ ଅଦ୍ୟାବଧି ବିଶେଷ ଭାବେ ଆଦୃତ, ତନ୍ମଧ୍ୟରୁ ବାଙ୍ଗିରି ଗୀତ ଅନ୍ୟତମ। ଏହା କୁଆଁରୀ କନ୍ୟାଙ୍କ ଏକ ପ୍ରିୟ ଗୀତ। ସାଧାରଣତଃ ତୋଫା ଜହ୍ନରାତିରେ ଗାଁ ଦାଣ୍ଡରେ ଏହି ବାଙ୍ଗିରି ଗୀତର ଆସର ଚାଲେ। ଏଥିରେ କୌଣସି ବାଦ୍ୟର ଆବଶ୍ୟକତା ନଥାଏ, ବେଶ ପୋଷାକର ଆଡ଼ମ୍ବର ମଧ୍ୟ ନଥାଏ। ସମବୟସୀ ଗ୍ରାମ୍ୟ କିଶୋରୀଗଣ ନିଜ ସୁବିଧା ସ୍ଥାନରେ ଏକତ୍ରିତ ହୋଇ ବାଙ୍ଗିରି ଗୀତର ତାଳେ ତାଳେ ନୃତ୍ୟ କରିଥାନ୍ତି। ତେବେ ଯଦିଓ ଏଥିରେ ଗୀତଟି ମୁଖ୍ୟ, ଏହାକୁ ବାଙ୍ଗିରି ଖେଳ ବୋଲି କୁହାଯାଇଥାଏ। ଯେତେ ଝିଅ ଥାଆନ୍ତି ସେମାନେ ଦୁଇ ଦଳରେ ବିଭକ୍ତ ହୁଅନ୍ତି ଓ କିଛି ଦୂରତା ରଖି ସାମ୍ନାସାମ୍ନି ଠିଆ ହୋଇଯାଆନ୍ତି। ପରସ୍ପର ବାହୁଛନ୍ତି, କିଛି ପାଦ ଆଗେଇ ଆଗକୁ ସାମାନ୍ୟ ଝୁଙ୍କି ନୃତ୍ୟ ଭଙ୍ଗୀରେ ଅପୂର୍ବ ଛନ୍ଦରେ ଏହା ଗାନ କରିଥାନ୍ତି। ଗୋଟିଏ ଦଳ ସମସ୍ୱରରେ ପଦେ ବାଙ୍ଗିରି ଗୀତ ଗାଇ ଗାଇ ଆଗେଇ ଆସନ୍ତି ଓ ସମାନ ବେଗରେ ପୁଣି ପଛେଇ ଯାଆନ୍ତି, ଠିକ୍ ସମୁଦ୍ର ଲହଡ଼ି ପରି। ସମ୍ମୁଖର ଅନ୍ୟ ଦଳଟି ମଧ୍ୟ ଅନୁରୂପ ଭାବରେ ଆଗେଇ ଆସିଥାନ୍ତି, ଗୀତପଦେ ଗାଇ ଗାଇ ଏବଂ ପୁଣି ପୂର୍ବ ସ୍ଥାନକୁ ଫେରିଯାଆନ୍ତି। ଏମିତି ଏକ ଅତି ସୁନ୍ଦର ଲଳିତ ଛନ୍ଦରେ କ୍ରମାନ୍ୱୟରେ ଚାଲେ ବାଙ୍ଗିରି ଗୀତର ଲହରୀ। ଗାଁ ଝିଅମାନେ ନିଜ ଖୁସିରେ ଏହି ବାଙ୍ଗିରି ଗୀତ ଗାଇ ଖେଳୁଥାନ୍ତି, କିନ୍ତୁ ଏହାର ଦର୍ଶକ ସାଜନ୍ତି ଗାଁର ଆବାଳ ବୃଦ୍ଧ ବନିତା। ନୃତ୍ୟରତା କିଶୋରୀ କନ୍ୟାଙ୍କ ଅପୂର୍ବ ଭଙ୍ଗିମା ଏବଂ ମନମତାଣିଆ ସ୍ୱର ଦର୍ଶକଙ୍କୁ ଆମୋଦିତ କରେ। ଅନ୍ୟାନ୍ୟ ମୌଖିକ ସାହିତ୍ୟ ଭଳି ବାଙ୍ଗିରି ଗୀତ ବି ପିଢ଼ି ପରେ ପିଢ଼ି ଗଡ଼ି ଆସିଥାଏ। ଛୋଟ ଝିଅମାନେ ବଡ଼ମାନଙ୍କଠାରୁ ଶୁଣି ଶୁଣି ମନେ ରଖିଥାନ୍ତି ବା ବାରମ୍ବାର ଆସରରେ ଗାଇ ଗାଇ ଆୟତ୍ତ କରିନିଅନ୍ତି। କେବେ କେବେ କବିପ୍ରାଣା ଚତୁରୀ ଝିଅଟିଏ ପରିବେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନକୁ ମନ ପଦ ଯୋଡ଼ି ନିଜର ସୃଜନୀ ଶକ୍ତିର ପରିଚୟ ଦେଇ ଉପସ୍ଥିତ ଲୋକଙ୍କୁ ଖୁସି କରିଥାଏ। ତେବେ ବାଙ୍ଗିରି ଗୀତରେ ସେଭଳି କିଛି ଧରାବନ୍ଧା ନିୟମ ନାହିଁ। ବାଙ୍ଗିରି ଗୀତର ଧାରାରେ ପଡ଼ୁଥିବା ଯେକୌଣସି ପଦ ଗାଇବାରେ ବାଧା ନାହିଁ। ନିଜ ନିଜ ଅଞ୍ଚଳରେ ଯେଉଁ ସବୁ ବାଙ୍ଗିରି ଗୀତ ସେ ସମୟରେ ପ୍ରଚଳିତ ଥାଏ, ପ୍ରାୟ ସେହି ଗୀତ ସବୁ ଝିଅମାନେ ଗାଇ ଆନନ୍ଦ ହୋଇଥାନ୍ତି। କେତେବେଳେ କେତେବେଳେ ପ୍ରଶ୍ନୋତ୍ତର ପରି ଦୁଇ ଦଳ ଗାନ କରିଥାନ୍ତି, ତେବେ ଏହା କ୍ୱଚିତ ଦେଖାଯାଏ। ସାଧାରଣତଃ ବାଙ୍ଗିରି ଗୀତର ପଦଟିଏ 3 ଧାଡ଼ିରେ ସମ୍ପୂର୍ଣ୍ଣ ହୋଇଥାଏ ଓ ପ୍ରତି ଧାଡ଼ିର ଶେଷରେ ବାଙ୍ଗିରିରେ ଘୋଷା ବୋଲିବାକୁ ହୁଏ। ବାଙ୍ଗିରି ଗୀତ ଗାଇଲା ବେଳେ ବାଙ୍ଗିରିରେ ବୋଲି ସମ୍ବୋଧନ ପୂର୍ବକ ଗୀତ ଆରମ୍ଭ ହୁଏ ଏହିପରି ବାଙ୍ଗିରି।

ଏପରି ଗୀତରେ ସାମାଜିକ ଜନଜୀବନର ଚିତ୍ର ପ୍ରତିଫଳିତ ହେବା ସ୍ୱାଭାବିକ। ନୀତିଦିନିଆ ସୁଖ ଦୁଃଖ ଓ ଘରକରଣାକୁ ନେଇ ସେ ଗୀତ ବାନ୍ଧିଥାଏ। ଯାହା ପାଖରେ ଯେଉଁ ଜିନିଷର ଅଭାବ ଥାଏ ତାହା ପାଇବା ପାଇଁ ତା ମନ ତଳେ ସ୍ୱତଃ ଅନେକ ବ୍ୟାକୁଳତା ଥାଏ। ଗରିବ ଘରର ଝିଅଟିଏ ନଈ ପୋଖରୀରୁ ମାଟି ମାଠିଆରେ ଅତି ସାବଧାନତାର ସହ ପାଣି ବୋହୁଥିବା ବେଳେ ଭାବେ ତାଙ୍କ ଘରେ ପିତ୍ତଳ ଗରାଟିଏ ଥାଆନ୍ତା କି, ଅନ୍ୟ ସାଙ୍ଗମାନଙ୍କ ଭଳି ହସି ଖେଳି ପାଣି ଆଣିପାରନ୍ତା। ସୌଭାଗ୍ୟକ୍ରମେ ଯେତେବେଳେ ତା ବଡ଼ ଭାଇର ବାହାଘର ବେଳେ ତା ଭାଉଜ ଯୌତୁକରେ ଦୁଇଟି ଗରା ଆଣିଥାଏ, ତାହା ଦେଖି ଝିଅଟି ଖୁସିରେ ଉଛୁଳି ଉଠେ। ସେତେବେଳେ ପୌଷ ସକାଳର କନକନିଆ ଶୀତ ବି ତାକୁ ବାଧେ ନାହିଁ। ନିଜ ଆନନ୍ଦ ଭାବକୁ ସେ ପ୍ରକାଶ କରିଥାଏ ଗୀତରେ। ବାଙ୍ଗ

ଡାଙ୍ଗରିରେ ଏହି ପ୍ରକାର ହୋଇଥାଏ। ଗାଁ ଗହଳିରେ ବିଶେଷ ଦୋକାନ ବଜାର ନଥାଏ, ଏଣୁ ମନପସନ୍ଦର ଆବଶ୍ୟକୀୟ ଜିନିଷ ପାଇଁ ଗ୍ରାମବାସୀଙ୍କୁ ସହର ଉପରେ ନିର୍ଭର କରିବାକୁ ହୋଇଥାଏ। ଯୌଥ ପରିବାରର ମୁରବୀମାନେ ସହରକୁ ଆସିଲେ ଘରର ସଦସ୍ୟମାନେ ତାଙ୍କ ପାଇଁ ଲୁଗାପଟା, ପ୍ରସାଧନ ସାମଗ୍ରୀ, ବିଭିନ୍ନ ମିଠେଇ ଖଜା ଆଣିଦେବେ ବୋଲି ଆଶା ରଖନ୍ତି। ବେଳେବେଳେ ଗେହ୍ଲେଇ ଭଉଣୀଟିଏ ସୁନାରୂପାର ଗହଣାଟିଏ ବଡ଼ ଭାଇଠାରୁ ଉପହାର ସ୍ୱରୂପ ପାଇବାର ଆଶା ରଖିଥାଏ। ଭାଇ ବି ହୁଏତ ତାକୁ କଥା ଦେଇଥାଏ, ଏଣୁ ତା ମନର ଖୁସି ସେ ବ୍ୟକ୍ତ କରିଥାଏ ସାଙ୍ଗମାନଙ୍କ ଆଗରେ ବାଙ୍ଗିରି ଗୀତ ମାଧ୍ୟମରେ। ଏହିପରି ଭାବରେ

ରେ ଏହି ପ୍ରକାରେ ସେ ତାର ମନର ଭାବ ବ୍ୟକ୍ତ କରିଥାଏ। ଯୌବନର କାଉଁରୀ ସ୍ପର୍ଶ ଯୁବା ମନକୁ ମତୁଆଲା କରିଦିଏ। ନବଯୁବତୀର ସ୍ୱପ୍ନ ବିଳାସୀ ମନ ଭାବି ସ୍ୱାମୀର ପରିକଳ୍ପନାରେ ବିଭୋର ହୁଏ। ବିଶେଷ କରି ରୂପଗରବିଣୀ ଝିଅଟିଏ ସର୍ବଗୁଣ ସମ୍ପନ୍ନ ରୂପବାନ ତଥା ଧନବାନ ସ୍ୱାମୀଟିଏର ସ୍ୱପ୍ନ ଦେଖିଥାଏ। ଏଥିପାଇଁ ବେଳେବେଳେ ନିଜର ଅନ୍ତରଙ୍ଗ ସଖୀ ମେଳରେ ସେ ନିଜ ମନର ଶଙ୍କା ମଧ୍ୟ ପ୍ରକାଶ କରିଦେଇଥାଏ ପରୋକ୍ଷରେ କଥା ଛଳରେ। ଏଣୁ ତାକୁ ସାନ୍ତ୍ୱନା ଦେବାକୁ ଯାଇ ତା ସାଙ୍ଗଟି ବାଙ୍ଗରି ଖେଳ ବେଳେ ଗାଇ ଉଠିଥାଏ, ବାଙ୍ଗରି।

ଡାଙ୍ଗରିରେ। ତେବେ ସେତେବେଳର ସାମାଜିକ ବ୍ୟବସ୍ଥାରେ ନାରୀକୁ ନିଜର ସ୍ୱାମୀ ଚୟନର ଅଧିକାର ନଥିଲା। ପିତାମାତା ତଥା ପରିବାରର ମୁରବୀ ଶ୍ରେଣୀୟ ବ୍ୟକ୍ତିମାନେ ଯେଉଁ ବରପାତ୍ରକୁ ଉପଯୁକ୍ତ ବୋଲି ବିବେଚନା କରୁଥିଲେ ସେଇଠି ସେ ବିବାହ କରିବାକୁ ପ୍ରାୟତଃ ବାଧ୍ୟ ହେଉଥିଲା। ପ୍ରସ୍ତାବ ପସନ୍ଦଯୋଗ୍ୟ ନ ହେବାରେ ବେଳେବେଳେ ତା ଅନ୍ତରର ପ୍ରତିବାଦ ବା କ୍ଷୋଭ ମୁହଁର ଭାଷା ରୂପେ ପ୍ରକାଶ ନ ପାଇ ଗୋପନ କୋହ ଓ ଲୁହରେ ଆତ୍ମପ୍ରକାଶ କରୁଥିଲା। ଘରର ଅନ୍ୟାନ୍ୟ ସଦସ୍ୟ ଏହା ଲକ୍ଷ୍ୟ କରି ନ ପାରିଲେ ହେଁ ଝିଅଟିର ତଳ ଭଉଣୀ ତଥା ତାର ଅନ୍ତରଙ୍ଗ ବାନ୍ଧବୀ ଯିଏକି ନିଜ ବଡ଼ ଭଉଣୀ ସାଙ୍ଗରେ କାୟା ସହିତ ଛାୟା ପରି ରହିଥାଏ ତା ଦୃଷ୍ଟିରୁ ଏହା ଅଛପା ରହିଯାଏ ନାହିଁ। ତେଣୁ ସେ ସହି ନ ପାରି ବଡ଼ ଭଉଣୀର ମନୋଦଶାକୁ ବ୍ୟକ୍ତ କରିଦିଏ ସାଙ୍ଗ ମେଳରେ ଏହିପରି ଭାବରେ ବାଙ୍ଗରି।

ଡାଙ୍ଗରିରେ ନାରୀ ଓ ପୁରୁଷକୁ ନେଇ ଆମ ସମାଜ ଗଠିତ। ଏଣୁ ଏକ ସୁସ୍ଥ ସମାଜ ଗଢ଼ିବା ପାଇଁ ବିବାହ ଭଳି ଏକ ଅନୁଷ୍ଠାନର ବିଧି ବ୍ୟବସ୍ଥା ପ୍ରଚଳିତ ରହିଛି। ପୁଣି ଆମ ସମାଜରେ ପ୍ରଚଳିତ ପିତୃକୈନ୍ଦ୍ରିକ ପରିବାରରେ ଝିଅଟିଏକୁ ହିଁ ବୌଦ୍ଧ ସାଜି ପରଘରକୁ ଯିବାକୁ ହୋଇଥାଏ। ଝିଅ ଜନ୍ମ ପରଘରକୁ ନ୍ୟାୟରେ ଜନ୍ମ ଦେଇ କେତେ ଅଲିଅଳରେ ବଢ଼ାଇଥିବା ଝିଅଟିକୁ ଉପଯୁକ୍ତ ପାତ୍ର ହାତରେ ସମର୍ପଣ କରିବା ପାଇଁ ବାପା ମା ମଧ୍ୟ ତତ୍ପର ହୋଇ ଉଠନ୍ତି। ଏଣେ କନ୍ୟାର ଅନ୍ତର ବେଳୁବେଳ ବେଦନାରେ ଭରି ଉଠୁଥାଏ। ଚିରଦିନ ପାଇଁ ନିଜର ପ୍ରିୟ ପରିଜନ ସଖା ସୋଦର ଗାଁ ଭୂଇଁ ଧୂଳି ଖେଳ ସାଥିମେଳ ଛାଡ଼ି କେଉଁ ଅଜଣା ଦେଶକୁ ଯିବା ପାଇଁ ତା'ର ଆଦୌ ମନ ବଳୁନଥାଏ। କଳାହାଣ୍ଡିରେ ଝୁଲାବସା ବା ନିର୍ବନ୍ଧ ପରେ ବିବାହ ଧର୍ମତଃ ସଂକଳ୍ପିତ ହୋଇଯାଇଥାଏ। ଘରେ ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ କନ୍ୟା ଦିନ ଗଣି ବସେ। ବିବାହ ତିଥି ଯେତେ ନିକଟେଇ ଆସେ ପ୍ରିୟଜନଙ୍କ ବିଚ୍ଛେଦ କଥା ତାକୁ ସେତେ ବ୍ୟଥିତ କରୁଥାଏ। ମନ ସୁଖ ନଥିବା ବେଳେ ଦେହ ମୁହଁ ଶୁଖିଯିବା ଓ ଅହରହ

ଅଶ୍ରୁ ବିସର୍ଜନ ହେତୁ ଚକ୍ଷୁଦ୍ୱୟ ରକ୍ତବର୍ଣ୍ଣ ଧାରଣ କରିବା ସ୍ୱାଭାବିକ କଥା। ଅନ୍ୟପକ୍ଷରେ ହଳଦୀ ଭଳି ଅଙ୍ଗରାଗରେ ତାର ଶ୍ରଦ୍ଧା ଥିଲେ ମଧ୍ୟ ମନରେ ସୁଖ ନଥିବା ହେତୁ କନ୍ୟାଟି ହଳଦୀ ଲଗାଇବାରେ ମଧ୍ୟ ଅନିଚ୍ଛା ପ୍ରକାଶ କରୁଥାଏ। ତାର ଏହିସବୁ କଥା ସାଙ୍ଗସାଥିମାନେ ଲକ୍ଷ୍ୟ କରି ଦୁଃଖିତ ହେଉଥାନ୍ତି। ବରପୂର୍ବା କନ୍ୟାଟିର ନାଚ ଗୀତରେ ବି ମନ ଲାଗେନା। ତେବେ ଏହି ସାଙ୍ଗସୁଖ, ଏହି ଖେଳମେଳ ପୁଣି ତା ପାଇଁ ସାତ ସପନ ହୋଇଯିବ ବୋଲି ଭାବି ଆନମନା ହୋଇ ନାଚ ଗୀତରେ ଯୋଗଦାନ କରିଥାଏ। ତାର ବିଷଣ୍ଣ ମୁହଁ ଦେଖି ସାଙ୍ଗଟିଏ ଗାଇ ଉଠେ, ବାଙ୍ଗରି।

ଡାଙ୍ଗରିରେ ଏଠି କୁହାଯାଇପାରେ ଯେ ଆଗକାଳରେ ଅତି ଛୋଟବେଳୁ ପୁଅ ଝିଅଙ୍କ ବିବାହ ସ୍ଥିର ହୋଇଯାଉଥିଲା। ବିଶେଷ କରି ଉତ୍ତମ ବନ୍ଧୁ ଘର ଓ ସୁନ୍ଦରୀ ଝିଅଟିକୁ ବୋହୂ କରି ନେବାର ଇଚ୍ଛାରେ ବରପକ୍ଷ କନ୍ୟାଟିକୁ ଅଳଙ୍କାର ପିନ୍ଧାଇ ବା କିଛି ଟଙ୍କା ଧରାଇ ଆବୋରି ନେଉଥିଲେ। ଏହାକୁ କନ୍ୟା ଆବ୍ରା ବୋଲି କୁହାଯାଉଥିଲା। ଏହାପରେ ଉକ୍ତ ଝିଅଟି ତାଙ୍କ ପୁଅର ଭାବି ପତ୍ନୀ ଭାବରେ ସୁରକ୍ଷିତ ରହିଲା ବୋଲି ଧରି ନିଆଯାଉଥିଲା। ବେଳେବେଳେ ଉଭୟ ପକ୍ଷର ଜାତି ଭାଇ ବନ୍ଧୁ କୁଟୁମ୍ବ ବସି ନିର୍ବନ୍ଧ ବି ସାରି ଦେଉଥିଲେ। ନିର୍ବନ୍ଧ ପରେ ବିବାହ ପର୍ଯ୍ୟନ୍ତ ଯେଉଁ ମଧ୍ୟବର୍ତ୍ତୀ ସମୟ, ସେହି ସମୟରେ ପଡ଼ୁଥିବା ବିଭିନ୍ନ ପର୍ବପର୍ବାଣୀ ବେଳେ ପରସ୍ପର ବନ୍ଧୁଘର ଭିତରେ ଭାର ବ୍ୟବହାର ବିନିମୟ ହେଉଥିଲା। ଭାଦ୍ରବ ଅମାବାସ୍ୟାଟିକୁ ସମଗ୍ର ପଶ୍ଚିମାଞ୍ଚଳରେ ପୁରାଉଁଆସ ପର୍ବ ଭାବରେ ପାଳନ କରାଯାଇଥାଏ। ଏହି ଦିନଟିକୁ ଶିଶୁଙ୍କ ଖେଳ ଉତ୍ସବର ଦିନ ଭାବରେ ନିଆଯାଇଥାଏ। ଛୋଟ ଝିଅମାନେ କଣ୍ଢେଇ ଖେଳ ଖେଳିଥାନ୍ତି, ଯାହାକି କୁଣିବୁଚି ଖେଲ୍ ନାମରେ ପରିଚିତ। କିଶୋରୀମାନେ ନୂଆ କୁଣ୍ଡିଗୁଡ଼ିକରେ ଚଣା ମୁଆଁ ଖଜା ପିଠା ଓ ବିଭିନ୍ନ ପ୍ରକାର ମିଠେଇ ଭରି ମିଛିମିଛିକା ଘରକରଣାର ଖେଳ ଖେଳିଥାନ୍ତି। ନୂଆ ଲୁଗା ପିନ୍ଧି ବେଶଭୂଷଣ ହୋଇ କୁଣିବୁଚି ଚାଙ୍ଗଡ଼ା ଧରି ଗାଁରେ ଠା କୁଠା ଏକତ୍ରିତ ହୋଇ ଖେଳନ୍ତି। ପୁଅ ପିଲାମାନେ ମାଟି ବା କାଠର ଘୋଡ଼ା ବା ବଳଦକୁ ସଜେଇ ଗାଁ ଦାଣ୍ଡରେ ଟାଣି ଟାଣି ଖେଳନ୍ତି। ପିଲାଙ୍କର ଏହି ଖେଳକୁ କଳାହାଣ୍ଡିରେ ଘର ଘରର ପର୍ବ ଭାବରେ ଯୋଡ଼ି ଦିଆଯାଇଛି। ଏଣୁ ଘରେ ଗୃହିଣୀମାନେ ଖଜା ମୁଆଁ ଆଦିର ବ୍ୟବସ୍ଥା କରିଦେଇଥାନ୍ତି। ହାଟ ବଜାରରେ ଛୋଟ ଛୋଟ ମାଟିକୁଣ୍ଡି ଏବଂ ବଳଦ ଆଦି ବିକ୍ରି ହୁଏ। ସାରାଦିନ ପିଲାମାନେ ଏ ଖେଳକୁ ଉପଭୋଗ କରିଥାନ୍ତି। ତେବେ ବିବାହ ସ୍ଥିରୀକୃତ ହୋଇସାରିଥିବାରୁ ଭାବି ବଧୂ ପାଇଁ ଶ୍ୱଶୁର ଘରୁ ପୂରା ଯୋଗାର ଯାଏ। ଏଥିରେ ଝିଅ ପାଇଁ ସମସ୍ତ ଖେଳ ସାମଗ୍ରୀ, ନୂଆ ଲୁଗା, ପ୍ରସାଧନ ସାମଗ୍ରୀ, ଚୁଡ଼ି ଏବଂ ଅଧିକ ପରିମାଣରେ ଖଜା ମୁଆଁ ପିଠା ଆଦି ଥାଏ। ଝିଅର ଶ୍ୱଶୁର ଘରୁ ଆସିଥିବା ପୁରା ଯୁଗାରକୁ ସମ୍ମାନର କଥା ଭାବରେ ନିଆଯାଏ ଓ ସାଇ ପଡ଼ିଶାରେ ବଣ୍ଟାଯାଏ। ଅନୁରୂପ ଭାବରେ କନ୍ୟା ଘରେ ମଧ୍ୟ ବର ପାଇଁ ପୁରା ଯୁଗାର ପଠାଇ ନିଜର ଶ୍ରଦ୍ଧା ସମ୍ମାନ ବ୍ୟକ୍ତ କରିଥାନ୍ତି। ପୁରା ଉଆଁସ ଖେଳଟି ଝିଅମାନଙ୍କର ଏକ ପ୍ରିୟ ଖେଳ ହୋଇଥିବାରୁ ବାଙ୍ଗିରି ଗୀତରେ ମଧ୍ୟ ସେ କଥାଟି ଆପେ ଝଲସି ଉଠେ। ସେତେବେଳେ ସାମାଜିକ ଜୀବନ ସରଳ ଓ ସହାନୁଭୂତିପୂର୍ଣ୍ଣ ଥିଲା। ସମସ୍ତେ ଏକ ପରିବାର ପରି ଚଳୁଥିଲେ। ସକାଳ ପାହିଲେ ତରକାରୀପତ୍ର ଦିଆନିଆ ତ ସାଧାରଣ କଥା ଥିଲା। ଜଣକ ଘରେ ଫଳ ପାଚିଲେ ଗାଁ ସାରା ଲୋକେ ଖାଉଥିଲେ। ଜଣକ ଘରେ ବାହା ନିମିତ୍ତ ହେଲେ ସମସ୍ତେ ସହଯୋଗ କରୁଥିଲେ, ଉପଭୋଗ ମଧ୍ୟ କରୁଥିଲେ। ଏପରିକି ଗାଁର କୌଣସି ଦୁଷ୍ଟ ପିଲାକୁ ଆକଟ କରିବା ଗାଁର ମୁରବୀ ଶ୍ରେଣୀର ବ୍ୟକ୍ତିଙ୍କ ଅଧିକାରଭୁକ୍ତ ଥିଲା। ସେହିପରି ଗାଁର ଝିଅଟିଏ କେବଳ ତା ବାପା ମାଆଙ୍କର ନୁହଁ, ସମଗ୍ର ଗ୍ରାମବାସୀଙ୍କର ହୋଇଥାଏ। ସମସ୍ତେ ତାର ଆପଣାର, ଏଣୁ ସେ ସମସ୍ତଙ୍କର ସୁଖ ଦୁଃଖରେ ସମଭାଗୀ ହୋଇଥାଏ। ସମୟ ପଡ଼ିଲେ ସେ ସମସ୍ତଙ୍କୁ ସାହାଯ୍ୟ କରିଥାଏ। ଗାଁରେ ତାର ନନା ବା ପିଉସୀ ମାନ୍ୟର କୌଣସି ସ୍ତ୍ରୀ ଲୋକ ଝିଅଟିକୁ ସ୍ନେହ କରନ୍ତି ଏବଂ ସେ ବି ତାକୁ ସାହାଯ୍ୟ କରେ ଘର କାମରେ। ଏକୁଟିଆ ଘର କାମ କରି କରି ଥକି ଯାଉଥିବା ସେଇ ନନାଟି ନିଜ ପୁଅ ପାଇଁ ସୁନାଗରି ସୁନ୍ଦରୀ ବୋହୂଟିଏ ଠିକଣା କରି ଖୁସି ହେଉଥାନ୍ତି। ଅଥଚ ଫୁଲେଇ ନୂଆ ବୋହୂଟି ଶାରୀରିକ ପରିଶ୍ରମ କରିବାକୁ ଆଦୌ ଚାହୁଁନଥିବା ଦେଖି ସେ ଝିଅଟି ମନରେ ଦୁଃଖ ପାଏ। ବୋହୂଟିଏ ଆଣି ନନାର ଦୁଃଖ ବଳେଇ ପଡ଼ିଲା ଭାବି ସେ ଦୁଃଖରେ ଗାଇଥାଏ, ବାଙ୍ଗରି

0: ବାଙ୍ଗରିରେ ଏହିଭଳି ସମାଜରେ ପ୍ରଚଳିତ ଅଜସ୍ର ବାଙ୍ଗରି ଗୀତରେ ଆମ ସାମାଜିକ ଜନଜୀବନର ଚିତ୍ର ସୁନ୍ଦର ରୂପେ ପ୍ରତିଫଳିତ ହୋଇଥାଏ। ପୁରୁଷ କୈନ୍ଦ୍ରିକ ସମାଜରେ ନାରୀ ତା ମନର ଅକୁହ କଥା ପରୋକ୍ଷରେ ଏହିପରି ଭାବରେ ଉପସ୍ଥାପିତ କରି ନିଜର ସୁଖ ଦୁଃଖ ପ୍ରକାଶ କରିବା ସହିତ ସମାଜର ନାନାଦି କୁତ୍ସିତ ବିଚାର ଓ ବାଧାବନ୍ଧନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ବାଙ୍ଗରି ଗୀତ କଳାହାଣ୍ଡିର ପଡ଼ୋଶୀ ଜିଲ୍ଲା ନୂଆପଡ଼ା ବଲାଙ୍ଗୀର ଆଦି ଅଞ୍ଚଳରେ ମଧ୍ୟ ପ୍ରଚଳିତ। ଆମ ଲୋକ ସାହିତ୍ୟକୁ ବୃଦ୍ଧିମନ୍ତ କରିଥିବା ଏହିଭଳି ଅନେକ ପ୍ରକାରର ଲୋକଗୀତ ସମୟ ଶୁଭରେ ବିଲୁପ୍ତ ପ୍ରାୟ। ଏସବୁର ସଂରକ୍ଷଣ ହେଲେ ତତ୍କାଳୀନ ସମାଜର ଅନେକ ଅକୁହା କାହାଣୀ ଲୋକଲୋଚନକୁ ଆସିବା ସହିତ ଏକ ବିଶୁଦ୍ଧ ଚିତ୍ତ ବିନୋଦନର ଝର ଫିଟନ୍ତା, ଏଥିରେ ସନ୍ଦେହ ନାହିଁ।
1: ଏତେ ସମୟ ଯାଏଁ ଶୁଣୁଥିଲେ ଓଡ଼ିଆରେ ଆଲୋଚନା କରିଥିଲେ ଦେବହୁତି କର। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷର କଥା। ଉପସ୍ଥାପନା କରିଛନ୍ତି ପ୍ରଣତି ମିଶ୍ର।
2: ଖୁବ୍ ଗୁଡ଼ା ଚାଷୀ ଭାଇ ମାନେ ବର୍ଷା ଦିନକେ ଜଗିଥିସନ୍ ଚାଷ ଆରମ୍ଭ କରବାର୍ ଲାଗି। ପାନ୍ ପଡ଼ିଲା ବେଲେ ଆମେ ଖୁବ୍ ଗୁଡ଼ା କିଲସ୍ ପତର ଆରୁ ଶାଗ ଡାଲ ମାନେ ଚାଷ କରିଥିସୁଁ। ଇ ସମୟନେ ଶାଗ ଡାଲ ହିସାବନେ କେନ୍ କେନ୍ ଚାଷ କରିଲେ ଆମେ ଖୁବ୍ ଲାଭ ପାଇପାର୍ମା ସେ ବିଷୟରେ ଜାଣି ରଖମା। ପ୍ରଥମେ ଆମେ ଜାନ୍ମା ଜହ୍ନି ଚାଷ ବିଷୟରେ, ଯେନ୍ଟାର ଦାମ ବଜାରେ ସବୁବେଳେ ଅତିକା ରହିସି। ଜହ୍ନିର ତିନିଟା କିସମ ଅଛେ, ଛୋଟ କିସମ, ମଧ୍ୟମ କିସମ, ଲମା କିସମ। ଛୋଟ କିସମ ମନକର ଭିତରେ ଆମେ ଯଦି ସାତପତ୍ରୀ ଆରୁ ଧାରା ନେମା ବେଲେ ବଢ଼ିଆ ଅମଲ ହେବା। ମଧ୍ୟମ କିସମ ହିପାସେ ଆମେ ପୁଷା ନାସଦାର ଆରୁ ଜାଗୃତି କିସମ ନିପାର୍ମା। ଲମା କିସମ ହିପାସେ CO1 CO2 ନିପାର୍ମା। ବିହନ ବେଲେ ଆମେ ଧ୍ୟାନ ଦେମା ଯେ ଗୋଟେ ଏକର ଜମିନ ଲାଗି ଗୋଟେ ନୁ 1.5 kg ବିହନ ଦରକାର ହେସି। ମଞ୍ଜିକେ ଆଗ 6-7 ଘଣ୍ଟା ବାଗି ବୁତରେ ଦେମା ଆର୍ ତେନ୍କେ ଗଜା ହେଲେ ମୂଲ ଜମିନେ ଲଗାମା। ଲଗାଲା ବେଲ୍କେ ଧାଡ଼କେ ଧାଡ଼ 1.5 meter ଆରୁ ଯଦି ମନ୍ଦା କର୍ମା ବେଲେ ଯେନ୍ ଗାତ ଖୁଲ୍ମା ତାର୍ ଲମା ଉଷାର ଆରୁ ଗାଢ଼ା 1.5 feet ଲେଖା ହେଇଥିବା। ଇ ଗାତନେ 2 kg ଲେଖା ଖତ ଦେଇଦେମା ଆରୁ ମନ୍ଦାନେ 4 ଲେଖା ମଞ୍ଜି ଲଗାମା ବେଲେ ପଛକେ ଗଛ ଭଲ୍ କରି ବଢ଼ିପାର୍ବା। ଲଗାଲା ବେଲେ ଧ୍ୟାନ ଦେମା ଯେ 3 feet ବଢ଼ିଆନେ ମଞ୍ଜିକେ ଲଗାମା। ସାର ପାଶେ ଆମେ ଏକରେକ ଜମିନ ଲାଗି ଜବଖିଆ ଜାନସାର 10 kg, ଫସ୍ଫରସ 12 kg ଆରୁ ପଟାସ 20 kg ଦେଇପାର୍ମା। ଡିଲମ୍ବା ଭିତରେ ଆମେ କାଙ୍କେରକେ ବି ଖୁବ୍ କରିଥିସୁଁ, ତ ଇତାର ଲାଗି ବି ଭଲ କିସମ ମାନେ ହେଲା ପଞ୍ଚସେଟ, ସୁପ୍ରିୟା, ନିର୍ମାଲ୍ୟ। ହାଇବ୍ରିଡ୍ କିସମ ମାନେ ହଉଛେ ରାଣୀ, ତୃପ୍ତି, ଆୟାତ। କାଙ୍କେର ବିହନ ଆମେ ଏକର ପିଛା 1.5-2 kg ପରା ମଞ୍ଜି ନେଲେ ଖେଟିଯିବା। କାଙ୍କେର ଲାଗି ଜମି ତିଆରି କଲା ବେଲ୍କେ ଏକର ପିଛା 6-7 tons ପରା ଖତ ଦେଇଥିଲେ କାଙ୍କେର ଗଛ ଲପଲପି କରି ବଢ଼ବା। ଆମେ ଯଦି କର୍ଲା ଚାଷ କରବାକେ ଯାଉଛୁଁ ବେଲେ ଭଲ କିସମ ମାନଙ୍କର ନାଁ ମାନେ ମନେ ରଖିଥିଲେ ଆଗ୍କେ ଚାଷ ନୁ ଅଧିକ ଅମଲ ମିଳିପାର୍ବା। ସେଟା ମାନେ ହେଲା ପୁଷା ଦୋ ମୌସୁମୀ, କୋଇମ୍ବାଟୁ ଲଙ୍ଗ ଆରୁ ଲଙ୍ଗ ଗ୍ରୀନ୍। ଗୋଟେ ଏକର ଲାଗି 2 kg ବାଗିର ବିହନ ନେମା। ମଞ୍ଜି ଲଗାଲା ବେଲ୍କେ ଆମେ 3-4 feet ଲେଖା ଛାଡ଼ିକରି ଧାଡ଼ି ବନାମା। ଇତାର ଲାଗି ଖତି ପାଶେ ଆମେ ଏକର ପିଛା ଜବଖିଆ ଜାନସାର 20 kg, ଫସ୍ଫରସ 12 kg ଆରୁ ପଟାସ 12 kg ଦେମା। ଏବେ ଆମେ ଜାନ୍ମା ବୁରୁବୁଟିର ଲାଗି କେନ୍ କେନ୍ କିସମ ମନେ ନେଲେ ଆଗ୍କେ ଭଲ ଅମଲ ମିଳିପାର୍ବା। SCV2, ପୁଷା ବର୍ଷାତି, ସ୍ୱର୍ଣ୍ଣା, ପୁଷା ଦୋଫସଲି, ଇ କିସମ ମାନେ 2.5 months ଭିତରେ ନେ ଅମଲ ହେଇଆସି। ଇତାକେ ବି ଆମେ 1-1.5 feet ଲେଖା ଛଡ଼ା ଛଡ଼ା ନେ ଲଗେଇ ପାର୍ମା। ଗୋଟେ ଏକର ଲାଗି 8 kg ମଞ୍ଜି ଦରକାର ହେବା ବୁରୁବୁଟି ଚାଷ କରବାର୍ ଲାଗି। ଇ ଚାଷର ଲାଗି ଜବଖିଆ ଜାନସାର 10 kg, ଫସ୍ଫରସ 20 kg ଆରୁ ପଟାସ 10 kg ଦେଇପାର୍ମା। ପଟାସ 10 kg ଦେଲେ ପଛକେ ଗଛକେ ଆର୍ ଖାସାରର ଅଭାବ ନେଇ ହିଏ ନା। ବର୍ଷା ଦିନିଆ ଟମାଟର ଯଦି ଆମେ କରବାକେ ଯାଉଛୁ ବେଲେ ଭଲ କିସମ ହିପାସେ ଆମେ ଉତ୍କଳ ଶ୍ରାବଣୀ, ରଜନୀ, ସୁପ୍ରିୟା, ସୁରକ୍ଷା, ବୈଶାଳୀ, HS ସୈଦିକ, ଆର୍କା ଆଲୋକ, ଇ ବିହନ ମାନେ ଗୋଟେ ଏକର ଲାଗି 200 grams ଲେଖା ଦରକାର ହେସି। ଗଛକେ ଗଛ 3 feet ଲେଖା ଆରୁ ଧାଡ଼କେ ଧାଡ଼ 1-1.5 feet ଲେଖା ଛାଡ଼ିକରି ପାତଲଘଣ୍ଟା ତଲି ଲଗାଲେ ଗଛଟା ଭଲ କରି ବଢ଼ିପାର୍ସି ଆରୁ ଅତକା ହେସି। ସାରି ପାଶେ ଟମାଟର ଲାଗି ଜବଖିଆ ଜାନସାର 25 kg, ଫସ୍ଫରସ 20 kg, ପଟାସ 20 kg ଦେବାକେ ପଡ଼ବା। 25-30 days ଉତାରୁ ଫେର ଥରେ 12 kg ଲେଖା ଜବଖିଆ ଜାନସାର ଦିଆଯାଇସି। 50-60 days ଗଲେ ଆର୍ ଫେର ଥରେ 10-12 kg ଜବଖିଆ ଜାନସାର ଦିଆଯାଇସି। ଇଟା ତ ଗଲା ବର୍ଷା ଦିନେ କରାଯାଉଥିବାର ଡିଲ୍ ଲମି କରି ହଉଥିବାର

0: ପନିପରିବା ବାବଦରେ ଏବେ ଆମେ ଆର୍ କେତେଟା ଶାଗ ଡାଲ୍ ବିଷୟରେ ଜାଣି ରଖମା ଯେନ୍ଟା ଚାଷ କଲା ବେଲ୍କେ କାମେ ଆଇବା। ମରିଚ ଚାଷର ଲାଗି ଆମେ ନେଇପାରମା ପନ୍ଥ ସି ଏ, ଏସି ଆଠ, ଏସି ଦୁଇ, ବିସି ଦୁଇ, ବିସି ଚଉଦ, କଲା ସୂର୍ଯ୍ୟମୁଖୀ। ଧନିଆ ଚାଷର ଲାଗି ନେମା ଆର୍ସିଆର୍ କୋଡ଼ିଏ, ଚାରିଶହ ପଇଁତିରିଶ, ଚାରିଶହ ଛତିଶ, ସିନ୍ଧୁ ଦଶ, ସିନ୍ଧୁ ଏକ, ସ୍ୱାତି ସାଧନା ଆର୍ସିଆର୍ ଏକଚାଳିଶ, ଚାରିଶହ ଛୟାଳିଶ। ବେଣୀ ଚାଷର ଲାଗି ଉନ୍ନତ କିସମ ମାନେ ହେଲା ପୂଷା ଶ୍ରାବଣୀ, ବିଜୟ ଦଶ, ବିଜୟ ପଚାଶ। ଗୁଆର ସେମିକି ବି ଖୁବ୍ ଚାଷୀ ଭାଇ ଭଉଣୀ ମାନେ କରିଥିସନ୍। ଏବେ ଆମେ ଗୁଆର ସେମିର କେତେଟା ଭଲ କିସମ ମାନଙ୍କର ବିଷୟରେ ଜାନମା। ପୂଷା ନୌବାହାର, ପୂଷା ସଦାବାହାର, ପୂଷା ମୌସୁମୀ। ଏନ୍ତା କରି ଯଦି ଆମେ ବର୍ଷା ଦିନିଆ ପନିପରିବା ଲାଗି ଭଲ ଉନ୍ନତ କିସମ ମାନେ ନେଇକରି ଚାଷ କର୍ମା ବେଲେ ଆଗ୍ଲିର୍ ଠାନୁ ଆମର୍ ଚାଷନୁ ଆର ଏତକା ଲାଭ ହେବା।
1: ଏତେ ସମାଜ ଶୁଣୁଥିଲେ ଚାଷର କଥା, ଉପସ୍ଥାପନା କରିଥିଲେ ପ୍ରଣତି ମିଶ୍ର। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଭକ୍ତି ସଙ୍ଗୀତର ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆଜିର ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣନ୍ତୁ ପ୍ରଥମ ଭକ୍ତି ଅର୍ଘ୍ୟଟି। ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର।

ଏତେ ସମୟ ଯାଏଁ ପ୍ରଚାର କଲୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆଜିର ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ହିନ୍ଦୀରେ ସମ୍ବାଦ ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ ସମ୍ବାଦ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ। କଣ୍ଠଶିଳ୍ପୀ ଅରବିନ୍ଦଙ୍କ କଣ୍ଠରେ ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ, ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶକ୍ତି ଏବଂ ସଙ୍ଗୀତାଙ୍କ ଦ୍ୱୈତକଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ସୀତାଙ୍କ ବିରହରେ ଅଧୀର ହୋଇ ପ୍ରଭୁ ଶ୍ରୀରାମ ବୃକ୍ଷମାନଙ୍କ ସହ କଥୋପକଥନ କରିଥିବା ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ବୃକ୍ଷମାନଙ୍କ ସହ ମିତ୍ରତା କରି ସେ ନିଜ ସହ ସେମାନଙ୍କର ସାମ୍ୟ ଲକ୍ଷ୍ୟ କରି ତାହା ପ୍ରକାଶ କରୁଛନ୍ତି। ପୂର୍ବରୁ କହିଛନ୍ତି ସେମାନଙ୍କ ଭଳି ଜଟା ବହନ କରିଛନ୍ତି, ଏବେ କହୁଛନ୍ତି ହେ ବୃକ୍ଷବୃନ୍ଦ, ତୁମେ ପତ୍ର ଓ ବାସ ସୁମନରେ ବା ସୁବାସିତ ପୁଷ୍ପରେ ବିମୋହିତ ହୋଇଛ, ମୁଁ ମଧ୍ୟ ସୁମନରେ ଅର୍ଥାତ୍ ସନ୍ତୋଷ ମନରେ ପତ୍ର କୁଡ଼ିଆରେ ରହିଛି। ତୁମ ଭଳି ମୁଁ ବଳକଳ ପିନ୍ଧିଛି ଓ ତୁମର ଯେପରି ଶାଖା ଅଛି ମୋ ପାଖରେ ମୋ ବଂଶର ଶାଖା ଲକ୍ଷ୍ମଣ ଅଛି। ତୁମଠାରେ ଖଗ ଅର୍ଥାତ୍ ଖ ବା ଆକାଶକୁ ଗମନ କରୁଥିବା ପକ୍ଷୀମାନେ ଅଛନ୍ତି, ଖଗର ଅର୍ଥ ମଧ୍ୟ ସର, ସେମାନେ ମଧ୍ୟ ଆକାଶକୁ ଗମନ କରନ୍ତି, ମୋ ପାଖରେ ସର ଅଛି। ଏଥରକ ମୋ ପ୍ରିୟାର ବାର୍ତ୍ତା କହି ମୋର ଉଦ୍ବେଗକୁ ନାଶ କର। ପବନ ଦ୍ୱାରା ବୃକ୍ଷମାନଙ୍କର ପଲ୍ଲବ ବା ପତ୍ର ଯେଉଁ ଦିଗକୁ ଚଳିଲା ଅର୍ଥାତ୍ ପତ୍ର ହଲିଲା, ଶ୍ରୀରାମ ଭାବିଲେ ବୋଧହୁଏ ପତ୍ର ହଲେଇ ବୃକ୍ଷମାନେ ସୀତା ଯାଇଥିବା ଦିଗକୁ ଠାରୁଛନ୍ତି। ଲକ୍ଷ୍ମଣଙ୍କୁ ଚାହିଁ ରାମ କହିଲେ, ସୁଦନ୍ତୀ ବା ଉତ୍ତମ ଦନ୍ତରେ ଶୋଭିତା ତଥା ସୁଦନ୍ତୀ ବା ଉତ୍ତମ ଗଜଗମନା ସୀତାଙ୍କୁ କିଏ ବଳ ପ୍ରୟୋଗ କରି ଚନ୍ଦନ ବା ରଥରେ ବସେଇ ନେଇଯାଇଛି? ସାଗରର ବାରିରାଶି ମଧ୍ୟରେ ବହିତ୍ର ବା ବୋଇତ କଟେଇ ଧନ ହରିନେଲା ଭଳି ସେ ମୋ ସୁଖକୁ ଜୁର କରି ନଷ୍ଟ କରି ସୀତାଙ୍କୁ ହରଣ କରିଛି। ବୋଇତ ଯିବା ପରେ ବାଣିଜ୍ୟ ବିହୁନେ ଜୀବନ ଗଲା ଭଳି ମୋର ଅବସ୍ଥା ସେଭଳି ହୋଇଗଲା। ଦୈହିକ ସମ୍ପର୍କର ସ୍ଥୂଳ ସୁଖ ତଥା ସେଥିରୁ ଜାତ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି ମୋ ମନର ଅନୁରୂପ ଥିଲା। ଆଜି ମୁଁ ବଞ୍ଚିତ। ଝିଲିକା ବା ଝିଙ୍କାରୀ ସ୍ୱନରେ ପୁଣି ରାମଙ୍କର ମାନସ ବିଭଳିତ ହେଲା। ମନେ ହେଲା ଯୋଷାମଣି ସୀତାର ନୂପୁରର ଶବ୍ଦ କାନ ପାଖରେ ବାଜୁଛି। ଚାପ ପାଣି ଅର୍ଥାତ୍ କରରେ ଧନୁ ଧରିଥିବା ରାମ ଆଗକୁ ଯାଇ ଭଙ୍ଗା ରଥ ଦେଖିଲେ। ପ୍ରଭୁ ମନେ କଲେ, ବୋଧହୁଏ ଶୁଭ ହେବ, ରଥ ଭାଙ୍ଗିବାରୁ ବାମା ଚୋର ବୋଧହୁଏ ଚାଲି ଚାଲି ଯାଉଛି। କହିଲେ ରସସିନ୍ଧୁ, ରସା ବା ପୃଥିବୀର ଭୂଷା ସୀତା ସହ ଓଜନରେ ଲଘୁ ହୋଇ ଚନ୍ଦ୍ର ଉପରକୁ ଉଠି ଆକାଶରେ ରହିଯାଇଛି। ବ୍ରହ୍ମା ଯେଉଁ ପଦ୍ମରୁ ଜାତ ତାର ଗର୍ବ ପାଦରେ ଦଳିଛନ୍ତି ସୀତା। ସିଂହକଟିଠାରୁ ଅଧିକ ସରୁକଟି ତୋ ଶରୀରର ଶୋଭା ସ୍ୱରୂପ। ରାମ ଏଇଭଳି କହି କହି ଯାଉଥିବା ସମୟରେ ତାଙ୍କର ସ୍ୱର ଶୁଣି ଜଟାୟୁ ପକ୍ଷୀ ଚେତନା ପାଇ ଉଠିଲା ଏବଂ କହିଲା, ହେ କୋଦଣ୍ଡଧାରୀ, ରାବଣ ସୀତାଙ୍କୁ ନେଇ ଲଙ୍କା ଚାଲିଗଲାବେଳେ ମୁଁ ତାହା ସହ ଯୁଦ୍ଧ କରି ତା ରଥକୁ ଭାଙ୍ଗିଛି। ଦକ୍ଷିଣ ଦିଗକୁ ଯାଇ ବିଂଶକର ରାବଣକୁ ବଦ୍ଧ କର। କହି ପ୍ରାଣ ବିସର୍ଜନ ଦେଇ ଜଟାୟୁ ଦିବ୍ୟ ରୂପ ପାଇଲା ଓ ପ୍ରଭୁଙ୍କୁ ସ୍ତୁତି କଲା। ସେ ବିମଳ ବା ମୁକ୍ତ ହୋଇ ପରମଗତି ଲାଭ କଲା। ନିଜ ରାଜପରିବାରର ଅନୁଭୂତିରୁ ଉପେନ୍ଦ୍ର ଭଞ୍ଜ କହିଲେ, ପ୍ରେତକ୍ରିୟା କରିବା ପାଇଁ ରାଜା ଜଣେ ବିପ୍ରକୁ ପୋଷ୍ୟପୁତ୍ର କରନ୍ତି, ଜ୍ୟେଷ୍ଠ ରାଜା ହୁଏ। ବିପ୍ର ପୋଷ୍ୟପୁତ୍ର ମୁଖାଗ୍ନି ଦେଲା ଭଳି ଇନ୍ଦ୍ରର ପୂଜ୍ୟ ପ୍ରଭୁ ରାମଚନ୍ଦ୍ର ଜଟାୟୁର ପ୍ରେତକ୍ରିୟା କଲେ। କଳିନ୍ଦ ପର୍ବତରୁ କାଳିନ୍ଦୀ ନଦୀ ବହିଲା ଭଳି କାନ୍ଦି କାନ୍ଦି ଗଲେ ପ୍ରଭୁ, ବକ୍ଷ ତିନ୍ତିଗଲା ଅଶ୍ରୁଜଳରେ। ଏଇଠି ଶେଷ ହେଉଛି କାବ୍ୟର 25 ଛାନ୍ଦ।

ଏତେ ସମୟ ଯାଏ ଶୁଣୁଥିଲି କାର୍ଯ୍ୟକ୍ରମ ବୈଦେହୀ ସବିଳାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ମୋ ଦିଲ୍ କହେ ଇଲୁ ଇଲୁର ଗୀତଟି। ଗୀତଟିକୁ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ଇରା ମହାନ୍ତି। ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଗ୍ନିରାଜ କିଶୋର।

0: ଛାଡ଼ି ଯାଇଥିଲୁ ମୋତେ ତୁ ଯେଉଁଠି ସେଇଠି ହେଇଛି ଠିଆ, ସେଥିପାଇଁ ବୋଧେ ପାନ୍ଥ ବି ବଦଳେ ତୋ ନାଁ ଦେଇଛି ପ୍ରିୟା ପ୍ରିୟା।
1: ଶ୍ରୋତାବନ୍ଧୁ, ଏକ ଜରୁରୀ ସୂଚନା। ଆସନ୍ତା 26 ତାରିଖ ଶୁକ୍ରବାର ଦିନ ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାଏ। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ। ଆମର ଯୋଗାଯୋଗ ଫୋନ୍ ନମ୍ବର ହେଲା 0667029562329562 8। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ରିଭେଞ୍ଜରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୌରିନ ଭଟ୍ ଏବଂ ପାମେଲା ଜୈନ। ଗୀତଟିକୁ ରଚନା କରିଛନ୍ତି ନିମାଇ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମରେ ଶେଷ ଗୀତଟିଏ ପ୍ରଚାର କରୁଛୁ। ଓଡ଼ିଆ କଥାଚିତ୍ର ବିବିର ଶୀର୍ଷକ ଗୀତଟି କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଚୁନମୁନ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 9:30 ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଇରଶାଦ କାମିଲଙ୍କ ରଚନାରୁ ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମୋହିତ ଚୌହାନଙ୍କ କଣ୍ଠରେ ହିନ୍ଦୀ କଥାଚିତ୍ର ଜବ୍ ୱି ମେଟ୍ର ଗୀତଟି।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆନନ୍ଦ ବକ୍ସିଙ୍କ ରଚନାରୁ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲାସୁବ୍ରମଣ୍ୟଙ୍କ ଦ୍ୱୈତକଣ୍ଠରେ ହିନ୍ଦୀ କଥାଚିତ୍ର ଏକ ଦୁଜେ କେ ଲିରିଏ ଗୀତଟି।

ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ସାଥୀ ଗୀତଟିକୁ ରଚନା କରିଛନ୍ତି ସକିଲ ବଦୱାନୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ କୁମାର। ହିନ୍ଦୀ କଥାଚିତ୍ର ସାହିବ ବିବି ଅର୍ ଗୁଲାମ।

ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଆଶା ଭୋସଲେ ଏବଂ ସାଥୀ। ଗୀତଟିକୁ ରଚନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି SD ବର୍ମନ। ହିନ୍ଦୀ କଥାଚିତ୍ର କାଗଜ କେ ଫୁଲ।

କାର୍ଯ୍ୟକ୍ରମରେ ଶେଷ ଗୀତଟି ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଅପ୍ନି। କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ ଏବଂ ଆକୃତି କକ୍କର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ। ଗୀତଟିକୁ ରଚନା କରିଛନ୍ତି ସମୀର।

ଏତେ ସମୟ ଯାଏ ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 10ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଜାଣିବ ତୁମରି ନାମରେ କି ଅଛି, ସ୍ମରଣ ମାତ୍ରକେ ଦୁଃଖ କଷ୍ଟ ଯେତେ ମନରୁ ଲିଭି ଯାଉଛି। ନମସ୍କାର ନମସ୍ତେ ଶୁଭ ସକାଳ, ଆଜିର ଅଧ୍ୟାୟକୁ ସ୍ୱାଗତ କରୁଛି ଆପଣ ସମସ୍ତଙ୍କୁ। ମୁଁ ଆଜିର ଉପସ୍ଥାପନାରେ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ଉପସ୍ଥାପକ ନଳିନୀକାନ୍ତ ଦାସ, କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ

ଆଧାରିତ ହେଉଛି ମିଡ଼ିଭାବରେ 248 ମିଟର ତଥା 1206 କିଲୋ ହଜ୍ ଯୋଗେ, ଏଫ୍ଏମ୍ରେ 100.3 ମେଗା ହଜ୍ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଆପଣଙ୍କ ସାମ୍ନାରେ କିଛି ନୂଆ କିଛି ପୁରୁଣା, କିଛି ଜଣା କିଛି ଅଜଣା ସ୍ମୃତିର ପସରା ସାଙ୍ଗକୁ ସୁମଧୁର ଗୀତକୁ ନେଇ। ଶ୍ରୋତାବନ୍ଧୁ, ଆଜିର ଅଧ୍ୟାୟକୁ ସୁନ୍ଦର ସରସ ରୂପେ ଆଗେଇ ନେବା ଏବଂ ହଜିଯିବା ଏକ ନୂଆ ଦୁନିଆରେ କାର୍ଯ୍ୟକ୍ରମକୁ ଆଗକୁ ନେବା ପୂର୍ବରୁ ଆସନ୍ତୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ସଦାବେଳେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ନାବିକ ଦିବସ ପାଳନ କରାଯାଏ। ଏହାରେ ଆଇଏମ୍ଓ ବା ଇଣ୍ଟରନ୍ୟାସନାଲ୍ ମ୍ୟାରିଟାଇମ୍ ଅର୍ଗାନାଇଜେସନ୍ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଏବଂ ଜାତିସଂଘ ଦ୍ୱାରା ସ୍ୱୀକୃତ ଏକ ଆନ୍ତର୍ଜାତୀୟ ପାଳନ ଦିବସ ରୂପେ ପରିଚିତ। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱ ବାଣିଜ୍ୟ, ଅର୍ଥନୀତି ଓ ମାନବ ସମାଜ ପାଇଁ ନାବିକମାନଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା। ଆଜି ଆମେ ଯେଉଁ ଖାଦ୍ୟ, ଔଷଧ, ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରୁଛୁ, ସେଗୁଡ଼ିକର ଅଧିକାଂଶ ସମୁଦ୍ର ପଥରେ ପରିବହନ କରାଯାଏ। ବିଶ୍ୱ ବାଣିଜ୍ୟର ପ୍ରାୟ 80-90% ସାମଗ୍ରୀ ଜାହାଜ ମାଧ୍ୟମରେ ପରିବହନ ହୁଏ। ଏହି ବିଶାଳ ପରିବହନ ବ୍ୟବସ୍ଥାର ମୂଳଭିତ୍ତି ହେଉଛନ୍ତି ନାବିକମାନେ। ସେମାନେ ଦୀର୍ଘ ସମୟ ପରିବାରଠାରୁ ଦୂରେଇ ରହି ବିପଦପୂର୍ଣ୍ଣ ପରିସ୍ଥିତିରେ କାମ କରି ବିଶ୍ୱ ଅର୍ଥନୀତିକୁ ଗତିଶୀଳ ରଖନ୍ତି। ଏହି ଦିବସ କେବଳ ନାବିକମାନଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ନୁହେଁ, ବରଂ ସେମାନଙ୍କ ସୁରକ୍ଷା, କଲ୍ୟାଣ, ମାନସିକ ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ପାଳନ କରାଯାଏ। ଆନ୍ତର୍ଜାତୀୟ ନାବିକ ଦିବସ ସ୍ମରଣ କରାଏ ଯେ ସମୁଦ୍ରର ଅନନ୍ତ ତରଙ୍ଗ ମଧ୍ୟରେ ନିଜ ଜୀବନକୁ ବିପଦରେ ପକାଇ କାର୍ଯ୍ୟ କରୁଥିବା ନାବିକମାନେ ବିଶ୍ୱର ଉନ୍ନତି ଓ ଅଗ୍ରଗତିର ଅଦୃଶ୍ୟ ନାୟକ। ସେମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠା ପାଇଁ ଆମେ ସମସ୍ତେ କୃତଜ୍ଞ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ସ୍ୱଚ୍ଛତା ହିଁ ପରମଧର୍ମ। ଆମ ଜୀବନରେ ସ୍ୱଚ୍ଛତାର ମୂଲ୍ୟ ବହୁତ। ସ୍ୱଚ୍ଛତା କେବଳ ଶରୀର କିମ୍ବା ପରିବେଶର ପରିଷ୍କାରତା ନୁହେଁ, ଏହା ଆମର ଚିନ୍ତାଧାରା, ଆଚରଣ ଏବଂ ଜୀବନଶୈଳୀର ମଧ୍ୟ ଏକ ଅଂଶ। ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ମଣିଷର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ବ୍ୟକ୍ତିଗତ ସ୍ୱଚ୍ଛତା ମଣିଷକୁ ବିଭିନ୍ନ ରୋଗରୁ ଦୂରେଇ ରଖେ। ନିୟମିତ ସ୍ନାନ କରିବା, ପରିଷ୍କାର ବସ୍ତ୍ର ପିନ୍ଧିବା, ହାତ ଧୋଇବା ଏବଂ ଘରକୁ ସଫା ରଖିବା ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ରକ୍ଷା ମିଳେ। ସେହିପରି ରାସ୍ତାଘାଟ, ବିଦ୍ୟାଳୟ, ହସ୍ପିଟାଲ ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର କର୍ତ୍ତବ୍ୟ। ସ୍ୱଚ୍ଛତା ଆମର ସଂସ୍କୃତି ଓ ସଭ୍ୟତାର ପରିଚୟ ବହନ କରେ। ଯେଉଁ ସମାଜ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଏ, ସେହି ସମାଜ ଉନ୍ନତ ଓ ସୁସଂଗଠିତ ହୋଇଥାଏ। ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱଚ୍ଛତାକୁ ଈଶ୍ୱରଙ୍କ ନିକଟତର ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ମତରେ ସ୍ୱଚ୍ଛତା ବିନା ସୁସ୍ଥ ସମାଜ ଗଠନ ସମ୍ଭବ ନୁହେଁ। ଆଜିର ଦିନରେ ପ୍ଲାଷ୍ଟିକ୍, ବର୍ଜ୍ୟ, ପରିବେଶ ପ୍ରଦୂଷଣ ଓ ଅସ୍ୱଚ୍ଛତା ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି। ତେଣୁ ଆମେ ସମସ୍ତେ ମିଶି ସ୍ୱଚ୍ଛତା ଅଭିଯାନରେ ସାମିଲ ହେବା ଏବଂ ନିଜ ଘରଠାରୁ ଆରମ୍ଭ କରି ସମଗ୍ର ସମାଜକୁ ସ୍ୱଚ୍ଛ ରଖିବା ପାଇଁ ସଚେତନ ହେବା ଆବଶ୍ୟକ। ପରିଶେଷରେ କୁହାଯାଇପାରେ ଯେ ସ୍ୱଚ୍ଛତା କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ ମହାନ ଧର୍ମ। ସ୍ୱଚ୍ଛତାକୁ ଜୀବନର ଅଂଶ କରି ଆମେ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ କରିପାରିବା। ତେଣୁ ସତ୍ୟ ଅର୍ଥରେ ସ୍ୱଚ୍ଛତା ହିଁ ପରମ ଧର୍ମ।

ଶ୍ରୋତାବନ୍ଧୁ, ଆଧୁନିକ ଯୁଗରେ ମଣିଷ ବିଭିନ୍ନ ଯାନବାହନ ଉପରେ ନିର୍ଭରଶୀଳ ହୋଇପଡ଼ିଛି, ଫଳରେ ଶାରୀରିକ ପରିଶ୍ରମ କମିଯାଇ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଭଳି ପରିସ୍ଥିତିରେ ସାଇକେଲ ଚଳାଇବା ଏକ ସରଳ, ସୁଲଭ ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ଭାବରେ ପରିଗଣିତ ହୁଏ। ଏହା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ସୁସ୍ଥ ଜୀବନର ଚାବିକାଠି ଅଟେ। ସାଇକେଲ ଚଳାଇବା ଏକ ଉତ୍ତମ ବ୍ୟାୟାମ। ଏହା ଶରୀରର ମାଂସପେଶୀକୁ ସୁଦୃଢ଼ କରିବା ସହିତ ହୃଦୟ ଏବଂ ଫୁସ୍ଫୁସ୍ର କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ନିୟମିତ ସାଇକେଲ ଚଳାଇଲେ ଶରୀରର ଅତିରିକ୍ତ ଚର୍ବି କମିଥାଏ ଏବଂ ଜଳ ନିୟନ୍ତ୍ରଣରେ ରହେ। ଏହା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗ ପରି ଅନେକ ରୋଗର ଆଶଙ୍କା କମାଇଥାଏ। ସାଇକେଲ ଚଳାଇବା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଏହା ମନକୁ ସତେଜ ରଖେ, ଚାପ ଓ ଚିନ୍ତାକୁ ହ୍ରାସ କରେ। ସକାଳ ସମୟରେ ଖୋଲା ପରିବେଶରେ ସାଇକେଲ ଚଳାଇଲେ ଶୁଦ୍ଧ ବାୟୁ ମିଳିଥାଏ ଏବଂ ମନ ପ୍ରଫୁଲ୍ଲ ରହେ। ସ୍ୱାସ୍ଥ୍ୟଗତ ଉପକାରିତା ସହିତ ସାଇକେଲ ପରିବେଶ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ। ଏହା ଧୂଆଁ କିମ୍ବା କ୍ଷତିକାରକ ଗ୍ୟାସ୍ ନିର୍ଗତ କରେ ନାହିଁ, ତେଣୁ ସାଇକେଲ ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ କମିଥାଏ ଏବଂ ପରିବେଶ ସୁରକ୍ଷିତ ରହେ। ସାଇକେଲ ଚଳାଇବା ଏକ ସ୍ୱାସ୍ଥ୍ୟକର ଓ ପରିବେଶ ଅନୁକୂଳ ଅଭ୍ୟାସ। ଏହା ଶରୀରକୁ ସୁସ୍ଥ, ମନକୁ ପ୍ରଫୁଲ୍ଲ ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହୁଏ। ତେଣୁ ସମସ୍ତେ ନିୟମିତ ସାଇକେଲ ଚଳାଇବା ଅଭ୍ୟାସ ଗଢ଼ି ତୋଳିବା ଉଚିତ।

ଶ୍ରୋତାବନ୍ଧୁ, ପରିବେଶ ହେଉଛି ଆମ ଜୀବନର ଆଧାର। ବାୟୁ, ଜଳ, ମାଟି, ବୃକ୍ଷଲତା, ପଶୁପକ୍ଷୀ ଏବଂ ମଣିଷକୁ ନେଇ ପରିବେଶ ଗଠିତ ହୋଇଥାଏ। ଏକ ସୁସ୍ଥ ଓ ସନ୍ତୁଳିତ ପରିବେଶ ବିନା ପୃଥିବୀରେ ଜୀବନ କଳ୍ପନା କରାଯାଇପାରେ ନାହିଁ। ତେଣୁ ପରିବେଶର ସୁରକ୍ଷା ଆଜିର ସମୟର ଏକ ପ୍ରମୁଖ ଆବଶ୍ୟକତା। ବର୍ତ୍ତମାନ ସୁରକ୍ଷା ପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡ଼ିବ। ବନ ସଂରକ୍ଷଣ, ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ଜଳର ସଠିକ୍ ବ୍ୟବହାର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ମାଧ୍ୟମରେ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା। ସୌରଶକ୍ତି, ପବନ ଶକ୍ତି ପରି ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ମଧ୍ୟ ପରିବେଶ ସୁରକ୍ଷାରେ ସହାୟକ ହୋଇଥାଏ। ପରିବେଶ ସୁରକ୍ଷା ପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡ଼ିବ। ପରିବେଶ ସୁରକ୍ଷା କେବଳ ସରକାରଙ୍କ କାମ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଆମେ ଯଦି ଛୋଟ ଛୋଟ ପଦକ୍ଷେପ ନେବା, ତେବେ ଏକ ବଡ଼ ପରିବର୍ତ୍ତନ ସମ୍ଭବ ହୋଇପାରିବ। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସାମାଜିକ ସଂଗଠନଗୁଡ଼ିକ ଏଥିପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ପରିବେଶ ସୁରକ୍ଷା ମାନବ ଜାତିର ଭବିଷ୍ୟତ ସହ ଜଡ଼ିତ। ଆଜି ଆମେ ପରିବେଶକୁ ସୁରକ୍ଷା ଦେଲେ ଆସନ୍ତା ପିଢ଼ି ଏକ ସୁସ୍ଥ ଓ ସୁନ୍ଦର ପୃଥିବୀ ପାଇବେ। ତେଣୁ ଆସନ୍ତୁ ସମସ୍ତେ ମିଶି ପରିବେଶ ସୁରକ୍ଷାର ସଂକଳ୍ପ ନେବା ଏବଂ ସବୁଜ ସୁନ୍ଦର ପୃଥିବୀ ଗଠନରେ ସହଯୋଗ କରିବା।

ବର୍ତ୍ତମାନ ନଜର ପକାଇବା ସ୍ଥାନୀୟ ଖବର ଓ ପାଣିପାଗ ଉପରେ। କଳାହାଣ୍ଡି କଳାକାର ସଂଘ ଓ ଉର୍ଦ୍ଦୁ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏକ ଗଜଲ ସନ୍ଧ୍ୟାର ଆୟୋଜନ ଆସନ୍ତା 28 ଜୁନ୍ 2026 ହେବାକୁ ଥିବାର ସୂଚନା କଳାହାଣ୍ଡି କଳାକାର ସଂଘର ସଭାପତି ଶ୍ରୀ ପଦ୍ମନାଭ କୁମ୍ଭାର ଏକ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି। ଏହି ସନ୍ଧ୍ୟାରେ ଓଡ଼ିଶାର ସ୍ୱନାମଧନ୍ୟ ଗାୟିକା ସୁଶ୍ରୀ ପ୍ରୀତିପ୍ରଜ୍ଞା ଦାସ ଓ କଣ୍ଠଶିଳ୍ପୀ ଶିବାଶିଷ ସାମଲ ଯୋଗଦାନ କରିବାର ସୂଚନା ରହିଛି। ବର୍ତ୍ତମାନ ପାଣିପାଗ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆଜି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସର୍ବୋଚ୍ଚ ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ 27 ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ କରାଯାଉଛି। ଶ୍ରୋତାବନ୍ଧୁ, କଥାରେ କଥାରେ ସମୟ କେତେବେଳେ ହୋଇଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ବର୍ତ୍ତମାନ ଆପଣମାନଙ୍କଠାରୁ ବିଦାୟ ନେବାର ବେଳ। କଥା ଦେଉଛୁ ପୁଣି ଫେରିବୁ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ ଏକ ନୂତନ ରୂପରେ। ଆଜିର କାର୍ଯ୍ୟକ୍ରମ ଆପଣ ସମସ୍ତଙ୍କୁ କିପରି ଲାଗିଲା ଚିଠି ମାଧ୍ୟମରେ ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି, ପିନ୍ 7660001। ଆପଣ ନିଜର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଖୋଲା ଝରକାର ଆଜିର ଅଧ୍ୟାୟରେ ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣଙ୍କଠୁ ବିଦାୟ ଚାହୁଁଛୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ 11:11। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଦ୍ୱିତୀୟ ଅଧିବେଶନରେ ଆଜି 12:00 ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ, 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁକାନ୍ତି ପାଲ, ତୃପ୍ତି ଦାସ, ଅକ୍ଷୟ କୁମାର ମହାନ୍ତି ଓ ସୁଭାଷ ଦାସ। ଚାଷର କଥା ପ୍ରଚାର କରିବୁ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା 1:20। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ରହିଛି 2:45। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ କରିବୁ ଦ୍ୱିତୀୟ ଅଧିବେଶନରେ 12:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12ଟା। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଓମ୍ ଶାନ୍ତି ଓମ୍, ଦ୍ୱିତୀୟରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ଦେଇଛନ୍ତି ବିଶାଲ ଶେଖର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ତୁମ୍ବିନ କଥାଚିତ୍ରରୁ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତିକାର ଫେଜ୍ ଅନ୍ୱର୍, ସଙ୍ଗୀତ ଦେଇଛନ୍ତି ନିଖିଲ ବିନୟ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତବନ୍ଧୁ, ଏଥର ଆସନ୍ତୁ ଶୁଣିବା ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର, ଉଦିତ ନାରାୟଣ ଏବଂ ସାଥେ। ଆନନ୍ଦ ବକ୍ସିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଦିଲ୍ ତୋ ପାଗଲ ହେ କଥାଚିତ୍ରରୁ। ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା

ଶୁଣୁଥିଲେ ଶେଷକୀତଟି କଲିୟୁଗ କଥାଚିତ୍ରରୁ ରାହତ ଫତେ ଅଲି ଖାନ୍ଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ସୈଦ କୁଆଦ୍ରି, ସଙ୍ଗୀତ ଦେଇଥିଲେ ରୋହିଲ ହୟାତ ଏବଂ ଫେଜଲ ରଫି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁକାନ୍ତି ପାଲ, ଗୀତ ରଚନା କ୍ଷୀରୋଚନ୍ଦ୍ର ପୋଥାଳ।

0: ପାତ୍ରରେ ତିଆରି ହେଇଥିଲା ରାଇଟ୍
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍

0: స్వయం కి కట్టుబడి
1: భారతీయ సేనా.
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ. କାର୍ଯ୍ୟକ୍ରମରେ ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ତୃପ୍ତି ଦାସ ଏବଂ ଅକ୍ଷୟ କୁମାର ମହାନ୍ତି. ଗୀତ ରଚନା ବୃନ୍ଦାବନ ଜେନା.

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶେଷରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁବାସ ଦାସ, ଗୀତ ରଚନା ବୈଦ୍ୟନାଥ ଖିଲ୍ଲାଡ଼।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: which was launched on the 25th of June last year. Addressing the media, Air Chief Marshal Amarpreet Singh emphasized that the book will be a great motivator for the coming generation. The Enforcement Directorate ED today conducted search operations at multiple premises in Ghaziabad and Delhi in connection with a land fraud and money laundering case involving Sandeep Singh, promoters of Shrashth Prop Build Private Limited and office bearers of Seva Suraksha Sahkari Awas Samiti. ED officials said the accused allegedly induced members of the housing society to surrender their rights over approximately 41,544 square meters of land located at Akbarpur Bahrampur in Ghaziabad, Uttar Pradesh, by promising residential flats under a redevelopment project. In Venezuela, a state of emergency has been declared following back-to-back earthquakes of 7.2 and 7.5 magnitude that caused multiple buildings to collapse in Caracas and surrounding areas this morning. Addressing the nation, President Elcy Rodriguez announced the suspension of classes for students and non-essential activities until further notice. The president said 32 people have died and more than 700 have been injured following a series of powerful earthquakes. Rescue and recovery operations are underway in the affected regions. Vice President C.P. Radhakrishnan and Prime Minister Narendra Modi have expressed sorrow over the devastation caused by the severe earthquakes. And with that, we end this news bulletin.
1: ଆମେ ଲଗାଲେ ବି ଆଶା କରିଥିସୁଁ କେନ୍ତା କରି ଫଲ୍ ଜଲ୍ଦି ଆରୁ ଭଲ୍ କରି ମିଲୁ ବୋଲିକରି ମାତର୍ କ ଆମେ ଖାଲି ଆଶା କରିକରି ବସିଥିଲେ ନେଇ କି ଆମ୍କେ ତାର୍ ପିଛା ମେହନତ୍ ବି କର୍ବାକେ ପଡ଼ିଥିସି ଯେନ୍ତା ଗଛ୍ ପତର୍କେ ରୋଗ୍ ପୋକ୍ ହେଲା ବେଲ୍କେ ବୁଝି ବିଚାରି ଠିକ୍ ସମୟାନେ ଠିକ୍ ଉଷକଷା କର୍ମା ବେଲେ ସିନା ଗଛ୍ଟା ଭଲ୍ କରି ବଢ଼ିପାର୍ବା ଆରୁ ଫଲ୍ ବି ଜହ ହେବା ହେନ୍ତା ଆମେ ବାଇଗନ୍ ଫସଲ୍ର ଯତନ୍ ରତନ୍ କେନ୍ତା କରି କର୍ମା ଜାନ୍ମା ବାଇଗନ୍ ଫସଲର ମୂଳ ଶତ୍ରୁ ହେଲା କାଣ୍ଡ ଆରୁ ଫଲ୍ ବିନ୍ଧା ପୋକ୍ ଇ ପୋକ୍କେ ମାର୍ବାର୍ ଲାଗି ବାଇଗନ୍ ଲଗାବାର 15-20 ଦିନ ପରେ କୁଡ଼ା ଖୁସା କରିକରି ଗଛ୍ ପିଛା 2-3 ଗ୍ରାମ ଫ୍ୟୁରାଡନ୍ ଦାନାଦାର ଔଷଧ ପ୍ରୟୋଗ କର୍ମା ଇଟା ଗଛ୍କେ ମାସେକ୍ ତକ୍ ବିଷାକ୍ତ କରିକରି ରଖ୍ସି ଆରୁ ଇ ପୋକ୍ ହେବାର୍ ଲାଗି ନେଇ ଦିଏ ମାସେକ୍ ଉତାରୁ ଯଦି ଇ ପୋକ୍ ଲାଗ୍ବା ବେଲେ ଏକର ପିଛା ଗୁଟେ କେଜି କାର୍ବାରିଲ୍ ଗୁଣ୍ କେ 200 ଲିଟର ପାନ୍ ସନେ ଗୁଲି କରି ଫସଲନେ ଝିଟ୍ମା ଯଦି ଆମେ ବାଇଗନ୍ ବିହନ ପୁଷାପର୍ପଲ୍ କିସମର ଲଗେଇଛୁ ବେଲେ ଇ ରୋଗଟା କମ୍ ଦେଖାଦେସି ଓଡ଼ସିସ୍ ବୋଲିକରି ଆର୍ ଗୁଟେ ଔଷଧ ବି ଇ କାଣ୍ଡ ଆରୁ ଫଲ୍ ବିନ୍ଧା ପୋକ୍କେ ମାରିଦେସି ମାତ୍ର କ ଇ ଔଷଧକେ ବାର ବାର ପକାଲେ ବାଇଗନ୍ ଚୁପା ମୋଟା ଆରୁ ବେରଙ୍ଗୀ ହେଇଯାଏସି ଆରୁ ବି ଇ ଔଷଧ ଲାଗି ଧଲା ମାଛିକେ ନଷ୍ଟ କରୁଥିବାର ପୋକ୍ମାନେ ବି ମରିଯାଏସନ୍ ଯାଇଥିର୍ଲାଗି ଦଲା ମାଛିର ସଂଖ୍ୟା ବେଶୀ ବଢ଼ିଯାଏସି ସେଥିର୍ଲାଗି ଔଷଧକେ ଦେଖି ଚାହିଁକରି ବ୍ୟବହାର କର୍ମା ବାଇଗନ୍ ଗଛେନେ ଫୁଲ୍ ଆରମ୍ଭ ହେଲା ବେଲ୍କେ ଓଡ଼ଶୀ ଔଷଧକେ ଏକର ପିଛା 200 ଗ୍ରାମ ହିସାବନେ ବ୍ୟବହାର କଲେ କାଣ୍ଡ ଆରୁ ଫଲ୍ ବିନ୍ଧା ପୋକ୍ ମରିଯାଏସି ଆର୍ ତାର୍ ସନେ ଫୁଲ୍ ଫଲ୍ ବି ବେଶୀ ଆଏସି ଔଷଧ ଝିଟ୍ବାର୍ ଆଗ୍ନୁ ବତର୍ ହେଇଗଲା ବାଇଗନ୍କେ ତୁରି ନେଇଥିବାର୍ କଥା ବାଇଗନ୍ ଗଛେନେ ଆର୍ ଗୁଟେ ରକମର ରୋଗ ଦେଖାଦେସି ଯାଥିର୍ଲାଗି ଗଛଟା ଝାଲି ଯାଏସି ଆରୁ କେତେ ଦିନ ଗଲେ ମରିଫୁନି ଯାଏସି ଇ ରୋଗଟା ଅନେକ କାରଣ ଲାଗି ହେଇଥିସି ସେ ଭିତରୁ ଗୁଟେ ହେଲା ବୀଜାଣୁ ଦ୍ୱାରା ଝାଲା ରୋଗ ମାଟ ଯଦି ସବୁବେଳେ ଓଦା ହେଇକରିଥିବା ବେଲେ ଗଛର ଯେନ୍ ଭାଗମାନେ ମାଟ ଭିତରେ ନେ ତୁପି ହେଇଥିବା ସେଟା ମାନେ କଲା କଲା ହେଇଯାଏସି ଆର୍ ଗଛ୍କେ ଘିଚି ଆନିକରି ଚିପିଦେଲେ କାଦୁଅ ଭଳିଆ ପାନ୍ ବାହାରସି ଆର୍ ସେଟା ଗନ୍ଧୁ ବି ଥିସି ଫିମ୍ପିର୍ ଲାଗି ଯେନ୍ ଝାଲା ରୋଗ ହେସି ସେଟା ଧୀରେ ଧୀରେ ଚର୍ସି ଇ ରୋଗ ଲାଗିଥିବାର ଗଛ୍କେ ଦୁଇ ଫାଲ୍ କରିଦେଲେ ତାର୍ ଭିତରେ ଛତୁ ଫୁଟ୍ଲା ବାଗିର୍ ହେଇଥିସି ତ ଇ ରୋଗ ନେଇ ହେବାର୍ ଲାଗି କେତେଟା ଉପାୟ କର୍ବାକେ ପଡ଼୍ବା ଯେନ୍ତା ଜମିନେ ଚାଷ୍ କର୍ବାର ଆଗ୍ନୁ ଏକର ପିଛା 6 କ୍ୱିଣ୍ଟାଲ୍ ଲେଖା ଲିମ୍ ନେହେଲେ କରଞ୍ଜ ପିଡ଼ିଆକେ ଦେଇଥିମା ଜମିନେ ସାର ହିସାବନେ ଏକର୍କେ 10 ଗାଡ଼ି ଗୋବର ଖତ୍ ସାଙ୍ଗେ 50 କେଜି ଯବକ୍ଷାର ଜାନ୍ ସାର 32 କେଜି ଫସ୍ଫେଟ୍ 40 କେଜି ପଟାସ୍ ପକାବାର କଥା ବାଇଗନ୍ ବାରିନେ ଯେତ୍କି ଦରକାର ସେତ୍କି ଏକା ପାନ୍ ଦେମା ତାର୍ଠାନୁ ଅତ୍କା ନେଇ ଦେବାର କଥା ମରିଯାଇଥିବାର ଗଛ୍ମାନ୍କେ ଘିଚିକରି ବାହାରେ ଫିକିଦେମା ଆରୁ ସେ ଜାଗାର ମାଟ୍ନେ ବୀଜାଣୁନାଶକ ଔଷଧକେ ସ୍ପ୍ରେ କରିଦେମା ଇ ଝାଲା ରୋଗର ଲାଗି ଆର୍ ଗୁଟେ ଫୁନି ଔଷଧ ଅଛେ ସେଟା ହେଲା 1 ଲିଟର ପାନ୍ନେ 1.5 ଗ୍ରାମ କାର୍ବେଣ୍ଡାଜିମ୍ ଆରୁ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍

0: ଗୁଲା ହେଇଥିବାର ଓଷୋ ପାନ୍। ଇ ଓଷୋକେ ଆମେ ସ୍ପ୍ରେୟର୍ନେ ସ୍ପ୍ରେ କରି କରି ଗଛର ମୂଲ ଜାଗାର ମାଟ ଏନ୍ତା କରି ଝିଟମା ଯେ ସେ ଜାଗାଟା ପୁରାପୁରି ଭିଜିଯିବା। ଆର୍ ଗୋଟେ କଥା ଆମକେ ମନେ ରଖବାକେ ପଡ଼ବା ଯେ ଇ ଓଷୋମାନେ ଝିଟିଲା ଉତାରୁ କେତେଦିନ ଗଲା ପରେ ଆମେ ବାଇଗନ୍ ତୁଲବାର କଥା। ଯଦି ଆମେ ବ୍ଲାଇଟକ୍ସ 50 ଆରୁ ବୋର୍ଡ଼ୋ ଓଷୋ ବ୍ୟବହାର କରିଛୁ ବେଲେ ଗୋଟେକ ଦିନ ପଛେ ବି ତୁଲିଲେ କିଛି ନୁକସାନ ନାହିଁ। ଆର୍ ଯଦି ମାଙ୍କୋଜେବ କାର୍ବେଣ୍ଡାଜିମ୍ ଭଳିଆ ଓଷୋ ଗଛରେ ଝିଟିଛୁ ଆମକେ 5-7 ଦିନ ଟିକେ ଜଗବାକେ ପଡ଼ବା, ତେନକେ ଯାଇକରି ବାଇଗନ୍ ତୁଲମା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, FM 103 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଶକ୍ତିରୂପା କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ସେଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡ଼ିଓକୁ।

ମନକୁ ଠିକ୍ ରଖିବା ପାଇଁ ହେଲେ ଭଲ ଭଲ କଥା ଶୁଣିବା ଓ ସୁମଧୁର ଗୀତ ଶୁଣିବା, ଏଇ କଥା ସହିତ ଶକ୍ତିରୂପ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର। ଆଜି ଆପଣମାନେ ଅନୁରୋଧ କରିପାରିବେ କିଛି ଭକ୍ତି ସଙ୍ଗୀତ, ସେଗୁଡ଼ିକ ହେଲା ସଜେଇବି ନାହିଁ ବଉଳମାଳ, ଗଭାରୁ ରଜନୀଗନ୍ଧା, କେଡ଼େ ସୁନ୍ଦର, ମା ଛାଡ଼ି ଦିଏ, ମୃଦଙ୍ଗ ବାଜିଲାରେ ସୁନା ଖଡ଼ିକା। ସୁମଧୁର ଗୀତ ଶୁଣିବା ପାଇଁ ଆମକୁ ଫୋନ୍ କରନ୍ତୁ ଏହି ନମ୍ବରରେ। ନମ୍ବରଟି ହେଲା 295-623-295-628। ତାହେଲେ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ, ଆପଣଙ୍କ ସହିତ ଆମର ଏହି ସମ୍ପର୍କରୁ ଆହୁରି ନିବିଡ଼ କରନ୍ତୁ। ଦେଖିବା କେଉଁ ଭଉଣୀଟି ଫୋନ୍ କରୁଛନ୍ତି, ତାହେଲେ ଗୀତଟି ଶୁଣିନେବା।

ଶ୍ରୋତା ଭଉଣୀ, ଆଗକୁ ତ ଦେବସ୍ନାନ ପୂର୍ଣ୍ଣିମା ଅଛି, ତେଣୁ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସଂସ୍କୃତି ପରମ୍ପରାରେ ସ୍ନାନ ପୂର୍ଣ୍ଣିମା, ଏ ବିଷୟରେ ଆମେ କିଛି ଜାଣିନେବା। ଓଡ଼ିଶାର ସଂସ୍କୃତି ପରମ୍ପରା ଏବଂ ଧାର୍ମିକ ଜୀବନରେ ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ଥାନ ସର୍ବୋଚ୍ଚ। ଶ୍ରୀକ୍ଷେତ୍ର ପୁରୀରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ସ୍ନାନ ପୂର୍ଣ୍ଣିମା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ପର୍ବ ପାଳନ କରାଯାଏ। ଏହି ଦିନ ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କୁ ରତ୍ନ ସିଂହାସନରୁ ବାହାରକୁ ଆଣି ସ୍ନାନବିଧିରେ ବିରାଜମାନ କରାଯାଇ 108 ଗରା ସୁଗନ୍ଧିତ ଜଳରେ ମହାସ୍ନାନ କରାଯାଏ। ଏହା କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ଓଡ଼ିଆ ଜାତିର ସଂସ୍କୃତି, ଆଧ୍ୟାତ୍ମିକତା ଓ ଲୋକବିଶ୍ୱାସର ଏକ ମହାନ ପ୍ରତୀକ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଏ। ମନ୍ଦିର ପରିସରକୁ ସଜାଯାଏ ଏବଂ ସ୍ନାନ ବେଦୀକୁ ସୁନ୍ଦର ଭାବେ ଅଳଙ୍କୃତ କରାଯାଏ।

0: ସ୍ନାନ ପାଇଁ ଜଳ ଶ୍ରୀମନ୍ଦିରର ସୁନା କୂଅରୁ ସଂଗ୍ରହ କରାଯାଏ। ଏହି ଜଳକୁ ଚନ୍ଦନ, କର୍ପୂର, ଅଗୁରୁ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ପବିତ୍ର କରାଯାଏ। 108 ସୁବର୍ଣ୍ଣ କଳସରେ ଜଳ ଭର୍ତ୍ତି କରାଯାଇ ମନ୍ତ୍ର ଉଚ୍ଚାରଣ ସହିତ ହେଲୋ
1: ଅପା ନମସ୍କାର।
0: ନମସ୍କାର ଭଉଣୀ, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଡ଼ିଲା, ଧର୍ମଗଡ଼ ଜିଲ୍ଲା କଳାହାଣ୍ଡିରୁ କହୁଥିଲି।
0: ହଁ ଦୀକ୍ଷା ଭଉଣୀ, ମୁଁ ଜାଣିଲି, କିନ୍ତୁ ଆମର ନିୟମ ଅଛି ନା, ଆମେ ପଚାରିବା କୋଉଠୁ କହୁଛନ୍ତି, କିଏ କହୁଛନ୍ତି। ହଁ ତ ଦୀକ୍ଷା ଭଉଣୀ, କୋଉ ଗୀତ ଆଗ ଶୁଣିବା ସେଇଟା କୁହନ୍ତୁ, ତାପରେ ଆମେ କଥା ହେବା ହେଲା।
1: ହଁ ମତେ ଗୋଟେ ଭଜନ ଶୁଣେଇ ଦେବେ ଅପା?
0: ଆଚ୍ଛା, ଯେକୌଣସି ଭଜନ ଶୁଣିବ,
1: ଯେକୌଣସି ହେଲେ ବି ଚଳିବ।
0: ହଉ ଠିକ ଅଛି ଦୀକ୍ଷା ଭଉଣୀ, ତାହେଲେ କୁହ ଦୀକ୍ଷା ଭଉଣୀ, ଆଗକୁ ତ ଦେବ ସ୍ନାନ ପୂର୍ଣ୍ଣିମା ଅଛି।
1: ହଁ ଆମେ ତ ସେ କଥା ଏବେ ତ ବର୍ତ୍ତମାନ ଆପଣ କହୁଛନ୍ତି ଅପା, ମୁଁ ଶୁଣି ଶୁଣିକି ହିଁ କଲ୍ ଲଗାଉଥିଲି।
0: ଆଚ୍ଛା,
1: ନେଟୱାର୍କ ପାଉନଥିଲା ଅପା, ତେଣୁ କଲ୍ ଲାଗୁନଥିଲା।
0: ହଁ ପୁରା ବହୁତ ମନ ଦୁଃଖ ଲାଗୁଥିଲା, କାହାର ବି କଲ୍ ଆସିପାରୁନି, ଆଉ ବହୁତ ବେଳୁ ଇଚ୍ଛା ଥିଲା କେମିତି।
1: ଆମେ ତ ଅପା ଦେବ ସ୍ନାନ ପୂର୍ଣ୍ଣିମାରେ ତ ଆମେ କୁଆଡେ ଯାଇପାରିବାନି, କାରଣ ଆମର ଗାଡି ସୁବିଧା ନାହିଁ, ଆଉ ଆମେ ମୁଁ ଟିକେ ଦେଖିପାରେନି। ତ ଆମେ ଘରେ ବର୍ତ୍ତମାନ ସେମିତି ଯୋଉ ପାଖରେ ବି ପୋଖରୀ ହଉ, ଆମେ ପୋଖରୀରେ ବି ସେଇ ଦେବ ସ୍ନାନ କଥା ମନେ ପକେଇକି ଆମେ ବୁଡ ଦବା କଥା ଆଉ।
0: ନାଇଁ ଆମେ ଆଜିକାଲି ତ ବହୁତ
1: ଜଳ ଅଛି, ଗଙ୍ଗା ଜଳରେ ଆମେ ଆମେ ସିଞ୍ଚନ ହେଇଥାଉ ଅପା।
0: ଆଜିକାଲି ତ ଭଉଣୀ ଆଉ କୁଆଡେ ଯିବାକୁ ବି ପଡିବନି, ସବୁ ତ ମୋବାଇଲରେ ଦେଖାଯାଉଛି, ରେଡିଓରୁ ବି ଆମେ ଶୁଣିପାରିବା, ସବୁ କିଛି ଜାଣିପାରିବା, ନୁହେଁ କି? ହଁ ତ ଆଉ ଆପଣଙ୍କ ଆଡେ କେମିତି ଗରମ ହଉଛି?
1: ଗରମ ହଉଛି ଅପା, ଗୁଳୁଗୁଳି ହଉଛି,
0: ଏଇ ଗୁଳୁଗୁଳି ରହିବ ଭଉଣୀ, ରଥଯାତ୍ରା ସରିବା ପର୍ଯ୍ୟନ୍ତ ରହିବ।
1: ଆଉ ପାଣି ବର୍ଷା ବି ଆମର ସେଇ ଆଗକୁ 2-3 ଦିନ ହେଲାଣି, ଆଗକୁ ପାଣି ବର୍ଷା ମଧ୍ୟ ହେଲା। ଆଉ ଅତି କମରେ ବି ଆମର ଗରମଟା ଭାଗେ ଭାଗେ କମିଗଲାଣି।
0: ଭାଗେ କମିଗଲାଣି, କିନ୍ତୁ ଏ ଗୁଳୁଗୁଳିଟା ବି ସହ୍ୟ ହେଉନି, ନାଇଁ କି?
1: ଆଉ ଭାଗେ ଅଛି
0: ନାଇଁ କି? ଠିକ କଥା ଭଉଣୀ, ଆଉ କଣ ଖାଇଲେ ଭଉଣୀ?
1: ମୁଁ ଆଜି ଆମର ଏ ଯୋଉ ଭାଜି ଶାଗ ହେଇଥିଲା ଅପା, ଆଉ ଆମ୍ବ ଖଟା। ଆଉ ଆଜିକାଲି ତ ଡାଲି ମଧ୍ୟ ଖାଇବାକୁ ଭଲ ଲାଗୁନି, ଗରମ ଦିନରେ ଡାଲି ମଧ୍ୟ ଭଲ ଲାଗୁନି।
0: ଭଲ ଲାଗୁନି, ଆମ୍ବ ହେଇଗଲେ ହେଇଗଲା ନାଇଁ କି?
1: ଆମ ଘରେ ଅଛି ଅପା, ଆମ୍ବ ଗଛ ଅଛି ଆମ ଘରେ।
0: ଆଚ୍ଛା ଆଚ୍ଛା, ତାହେଲେ ଆମେ ସମସ୍ତେ ବୁଲି ଯିବା ତାହେଲେ ଆପଣଙ୍କ ଘରକୁ।
1: ହଁ ଆସିବ ଅପା, ତମେ ଆସିବି କହୁଛ ହେଲେ ତ ଆସୁନ ଅପା।
0: ହଁ ପୁରା କେବେ ଗୋଟେ ମିଶିକି ଯିବା ଆଉ।
1: ହଁ ଅପା,
0: ହଁ ଆଉ କଣ କୁହ ଦୀକ୍ଷା ଭଉଣୀ?
1: ଆଉ ସେମିତି ତ ସବୁ ଭଲ ଅଛନ୍ତି ଅପା, ଆଉ ଏ ଯୋଉ ଏବେ ବର୍ତ୍ତମାନ ଏବେ ତ ଧାନ ବୁଣାବୁଣି କାମ ବି ହବ, ଏ ଯୋଉ ଏବେ ପଳା ତଳି ପକେଇବେ, ଆଉ ଆମ ଆମ ଅଞ୍ଚଳରେ ଅପା ହଳ କାମ ମଧ୍ୟ କରନ୍ତି। ଆମର ଆମ ଗାଁରେ ଗୋଟେ ବଳଦ ଗାଡି ମଧ୍ୟ ଆମ ଗାଁରେ ଅଛି ଅପା, ଲୋକେ ଦେଖିବାକୁ ପାଉନାହାନ୍ତି, କିନ୍ତୁ ଆମ ଗାଁରେ ବଳଦ ଗାଡି ଆଗରେ ଯୋଉ ଗାଡିଟା ଥାଏ ସେଇ ଗାଡିଟା ଅଛି।
0: ଯା ହଉ, ଏଇଟା ବହୁତ ମାନେ ଖୁସିର କଥା, ଆଜିକାଲି ତ ଆଉ ବଳଦ ଗାଡି ଦେଖାଯାଉନି, ଶଗଡ଼ ଗାଡି ଯୋଉଟା
1: କହୁଛନ୍ତି।
0: ଆଚ୍ଛା ଭଉଣୀ,
1: ଆମ ଗାଁରେ ବହୁତ ବଳଦ ଗାଡି ମଧ୍ୟ ବ୍ୟବହାର କରୁଛନ୍ତି।
0: ଯା ହଉ, ଆଜିକାଲି ବି ବଳଦ ଗାଡିରେ ବ୍ୟବହାର କରୁଛନ୍ତି ନାଇଁ କି? ଠିକ ଅଛି ଭଉଣୀ, ତାହେଲେ ଆପଣଙ୍କ ପସନ୍ଦର ଗୀତ ଶୁଣି ନେବା।
1: ହଁ ଅପା,
0: ଆମକୁ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭଉଣୀ, ନମସ୍କାର।
1: ଅପା ନମସ୍କାର।
0: ନମସ୍କାର।

ସ୍ନାନ ପୂର୍ଣ୍ଣିମା ଦିନର ସବୁଠାରୁ ଆକର୍ଷଣୀୟ ନୀତି ହେଉଛି ପହଣ୍ଡି ବିଜେ। ଏହି ସମୟରେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରୁ ଘଣ୍ଟ ଘଣ୍ଟା କାହାଳି ଓ ହରିବୋଲ ଧ୍ୱନି ମଧ୍ୟରେ ସ୍ନାନ ବେଦୀକୁ ଅଣାଯାଏ। ସେବାୟତମାନେ ନାଚି ନାଚି ଠାକୁରମାନଙ୍କୁ ବହନ କରନ୍ତି। ପହଣ୍ଡି ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ। ଭକ୍ତମାନେ ଏହି ଦୃଶ୍ୟ ଦେଖି ଆନନ୍ଦରେ ଆତ୍ମରା ହୋଇଯାଆନ୍ତି। ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ଜୀବନ୍ତ ପ୍ରତୀକ। ସ୍ନାନ ବେଦୀରେ ବିରାଜମାନ ହେବା ପରେ ମହାପ୍ରଭୁଙ୍କୁ 108 ଗରା ପବିତ୍ର ଜଳରେ ସ୍ନାନ କରାଯାଏ। ବେଦ ମନ୍ତ୍ର ପୁରାଣ ପାଠ ଓ ମଙ୍ଗଳ ଧ୍ୱନି ମଧ୍ୟରେ ଏହି ସ୍ନାନ ଅନୁଷ୍ଠିତ ହୁଏ। ଏହି ସ୍ନାନର ଆଧ୍ୟାତ୍ମିକ ମହତ୍ତ୍ୱ ଅତ୍ୟନ୍ତ ଗଭୀର। ଏହା ଶୁଦ୍ଧତା ପବିତ୍ର।

ସ୍ଥିରତା ଏବଂ ଆତ୍ମିକ ଉନ୍ନତିର ପ୍ରତୀକ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ସ୍ନାନ ଯାତ୍ରା ଦର୍ଶନ କଲେ ଜୀବନର ପାପ କ୍ଷୟ ହୋଇଥାଏ। ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଆଉ ଗୋଟିଏ

ମହାସ୍ନାନ ପରେ ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ହାତୀ ବେଶ ବା ଗଜାନନ ବେଶରେ ସଜାଯାଏ। ଏହି ବେଶରେ ମହାପ୍ରଭୁ ଗଣେଶଙ୍କ ରୂପ ଧାରଣ କରିଥିବା ପରି ଦେଖାଯାଆନ୍ତି। ଏହି ବେଶ ପଛରେ ଏକ ଲୋକକଥା ରହିଛି। କୁହାଯାଏ ଯେ ଜଣେ ଗଣେଶଙ୍କ ଭକ୍ତ ଶ୍ରୀକ୍ଷେତ୍ରଙ୍କୁ ଆସି ଜଗନ୍ନାଥଙ୍କୁ ଗଣେଶ ରୂପରେ ଦର୍ଶନ କରିବାକୁ ଇଚ୍ଛା କରିଥିଲେ। ଭକ୍ତଙ୍କ ଇଚ୍ଛା ପୂରଣ ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିଲେ। ସେଇଦିନଠାରୁ ଏହି ପରମ୍ପରା ଚାଲିଆସିଛି। ତ ଅଧିକ ସ୍ନାନ କରିବା ଫଳରେ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ଅଣସର ଘରକୁ ବିଜେ କରନ୍ତି। ପ୍ରାୟ 15 ଦିନ ପର୍ଯ୍ୟନ୍ତ ସେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି ସମୟରେ ଦୈତାପତି ସେବକମାନେ ମହାପ୍ରଭୁଙ୍କ ସେବା କରନ୍ତି। ତାଙ୍କୁ ବିଭିନ୍ନ ଔଷଧ ଓ ପଥ୍ୟ ପ୍ରଦାନ କରାଯାଏ। ଏହି ପରମ୍ପରା ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଉଦାହରଣ। ତେବେ ଶ୍ରୋତା ଭଉଣୀ, ଆଉ ଗୋଟିଏ ଭକ୍ତି ଅକ୍ଷ ଆପଣମାନଙ୍କ ପାଇଁ

ସଂସ୍କୃତି ପରମ୍ପରାରେ ସ୍ନାନ ପୂର୍ଣ୍ଣିମା ଭକ୍ତି ଶ୍ରଦ୍ଧା ଓ ଐକ୍ୟର ବାର୍ତ୍ତା ବହନ କରିଆସୁଛି। ଯୁଗେ ଯୁଗେ ଏହି ପର୍ବ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରିଆସିଛି। ଭବିଷ୍ୟତରେ ମଧ୍ୟ ଏହା ଆମ

ପରମ୍ପରାର ଅମୂଲ୍ୟ ଧରୋହର ଭାବେ ରହିବ। ଜୟ ଜଗନ୍ନାଥ। ଶ୍ରୋତା ଭଉଣୀ, ସମୟ ଇଶାରେ ଦେଲାଣି ବିଦାୟ ନେବାକୁ। ଆର ଗୁରୁବାର ପୁଣି ଭେଟ ହେବ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଅନୁରୋଧ ରହିଲା। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ବିଦାୟ ନେଉଛି ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବି ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲିଫ୍ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ, 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ବିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ବିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି।

6 କୋଟିରୁ ଅଧିକ ସ୍ମାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 এবং 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି। ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ବିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା, ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା, ରାଜନେତା ସାମାଜିକ କର୍ମୀ ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା

0: ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ, ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 100% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣୀ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲ୍ରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜୀକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ୍ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45। ପ୍ରଥମ କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଦିଲୱାଲି, ଗାଇଛନ୍ତି କୁମାର ସାନୁ। ସାମୟିକ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ତଥା 1206 kHz ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଶେଷରେ ନେଇଛୁ କଥାଚିତ୍ର ସାଜନ, ଗାଇଛନ୍ତି ଅଲକା ୟାଗ୍ନିକ। ସମୀର ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। 26 ତାରିଖ ଶୁକ୍ରବାର ଦିନ ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାୟ। ଶ୍ରୋତାବନ୍ଧୁକୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ। ଆମର ଯୋଗାଯୋଗ ଫୋନ୍ ନମ୍ବରଟି ହେଉଛି 0667029523 ଏବଂ 295628। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 0667029523 ଏବଂ 295628। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 3:30 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 126 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନରେ ଆରମ୍ଭରେ ଶୁଣନ୍ତୁ NCERT ଓ CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଜ୍ଞାନିକାକୁ ସ୍ୱାଗତ ଜଣାଉଛି ମୁଁ ଆପଣ ସମସ୍ତଙ୍କର ଯୁବ ସାଥୀ ନନ୍ଦିତା ନନ୍ଦ।

ମଣିଷ ଜନ୍ମ ନେବା ଦିନଠାରୁ ରୋଗ ଓ ସ୍ୱାସ୍ଥ୍ୟ ତାର ଜୀବନର ଏକ ଅବିଚ୍ଛିନ୍ନ ଅଂଶ ହୋଇ ରହିଅଛି। ଆଜି ଆମେ ଏକ ବୈଜ୍ଞାନିକ ଯୁଗରେ ବାସ କରୁଅଛୁ, ଯେଉଁଠାରେ ଅତ୍ୟାଧୁନିକ ହସ୍ପିଟାଲ, ଆଧୁନିକ ଯନ୍ତ୍ରପାତି, ଉନ୍ନତ ଔଷଧ ଓ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ମଣିଷକୁ ନୂଆ ଆଶା ଦେଖାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଯେତେବେଳେ ବିଜ୍ଞାନ ଏତେ ଉନ୍ନତ ନଥିଲା ସେତେବେଳେ ଲୋକମାନେ ରୋଗରୁ ମୁକ୍ତ ପାଇଁ କ'ଣ କରୁଥିଲେ? ତାହାର ଉତ୍ତରରେ କହିବାକୁ ଗଲେ, ପ୍ରାଚୀନ କାଳରେ ଲୋକମାନେ ପ୍ରକୃତି ଉପରେ ନିର୍ଭର କରୁଥିଲେ। ବଣ ଜଙ୍ଗଲରେ ଔଷଧୀୟ ଗଛ, ଚେର, ମୂଳ, ପତ୍ର ଓ ଫଳକୁ ବ୍ୟବହାର କରି ବିଭିନ୍ନ ରୋଗରେ ଚିକିତ୍ସା କରାଯାଉଥିଲା। ଧୀରେ ଧୀରେ ମଣିଷର ଜ୍ଞାନ ବଢ଼ିଲା।

ଅନୁସନ୍ଧାନ ବଢ଼ିଲା ଓ ବିଭିନ୍ନ ଚିକିତ୍ସା ପଦ୍ଧତିର ବିକାଶ ହୋଇଥିଲା। ଆୟୁର୍ବେଦ, ୟୁନାନୀ, ସିଦ୍ଧ ଓ ପରେ ଆଧୁନିକ ଆଲୋପାଥିକ ଚିକିତ୍ସା ପଦ୍ଧତି ମାନବ ସମାଜରେ ସ୍ଥାନ ପାଇଥିଲା। ଏହି ଦୀର୍ଘ ଚିକିତ୍ସା ଇତିହାସ ମଧ୍ୟରେ 1800 ଶତାବ୍ଦୀ ଶେଷ ଭାଗରେ ଏକ ନୂତନ ଚିକିତ୍ସା ଧାରାର ଜନ୍ମ ହୋଇଥିଲା, ଯାହା ଆଜି ଆମେ ହୋମିଓପାଥି ନାମରେ ଜାଣୁଛୁ। ଜର୍ମାନୀର ଚିକିତ୍ସକ ଡକ୍ଟର ସାମୁଏଲ ହାନିମାନ ଏହି ପଦ୍ଧତିର ପ୍ରବର୍ତ୍ତକ ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ମଣିଷର ଶରୀର ମଧ୍ୟରେ ନିଜକୁ ସୁସ୍ଥ କରିବାର ଏକ ପ୍ରାକୃତିକ ଶକ୍ତି ରହିଅଛି ଏବଂ ତାହାର ଠିକ୍ ଚିକିତ୍ସା ଏହି ଶକ୍ତିକୁ ଜାଗ୍ରତ କରିପାରେ। ଆଜିର ବିଜ୍ଞାନ ଚନ୍ଦ୍ରରୁ ମଙ୍ଗଳ ପର୍ଯ୍ୟନ୍ତ ପହଞ୍ଚିଛି। କୃତ୍ରିମ ବୁଦ୍ଧିମତାର ଯୁଗ ଆସିଅଛି। ଚିକିତ୍ସା ବିଜ୍ଞାନ ଅନେକ ଅସାଧ୍ୟ ରୋଗର ଚିକିତ୍ସା କରିପାରୁଛି, ତଥାପି ହୋମିଓପାଥି ଆଜି ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି, କାରଣ ଏହା କେବଳ ରୋଗକୁ ନୁହେଁ ବରଂ ରୋଗୀଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ, ଜୀବନଶୈଳୀ ଓ ମାନସିକ ଅବସ୍ଥାକୁ ଗୁରୁତ୍ୱ ଦେଇଥାଏ। ସତ କହିବାକୁ ଗଲେ ହୋମିଓପାଥିରେ ଅନେକ ସମୟରେ ରୋଗ ଉପଶମ ହେବାକୁ କିଛି ସମୟ ଲାଗିପାରେ, କିନ୍ତୁ ଧୈର୍ଯ୍ୟ ଓ ନିୟମିତତା ଏହାର ମୂଳ ଆଧାର। ଏହା ଆମକୁ ଶିଖାଏ ଯେ ସ୍ୱାସ୍ଥ୍ୟ କେବଳ ଔଷଧ ନୁହେଁ ବରଂ ଶରୀର, ମନ ଓ ଜୀବନଶୈଳୀର ସନ୍ତୁଳତାରେ ନିହିତ ହୋଇଥାଏ। ଶ୍ରୋତବନ୍ଧୁ, ହୋମିଓପାଥି ହେଉଛି ବିଶ୍ୱର ଅନ୍ୟତମ ଲୋକପ୍ରିୟ ବିକଳ୍ପ ଚିକିତ୍ସା ପଦ୍ଧତି। ଏହାର ମୂଳ ନିୟତି ହେଉଛି ଲାଇକ୍ କ୍ୟୁର୍ସ ଲାଇକ୍, ବା ସଦୃଶ ଦ୍ୱାରା ସଦୃଶର ଚିକିତ୍ସା, ଅର୍ଥାତ୍ ଯେଉଁ ପଦାର୍ଥ ଏକ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କୌଣସି ଲକ୍ଷଣ ସୃଷ୍ଟି କରିପାରେ ସେହି ପଦ୍ଧତିକୁ ଅତ୍ୟନ୍ତ କ୍ଷୁଦ୍ର ମାତ୍ରାରେ ବ୍ୟବହାର କରି ସେହି ଲକ୍ଷଣ ଥିବା ରୋଗୀଙ୍କର ଚିକିତ୍ସା କରାଯାଏ। ହୋମିଓପାଥିର ପ୍ରବର୍ତ୍ତକ ଥିଲେ ଜର୍ମାନୀର ଚିକିତ୍ସକ ଡକ୍ଟର ସାମୁଏଲ ହାନିମାନ। ସେ ହେଉଛନ୍ତି ହୋମିଓପାଥି ଚିକିତ୍ସାର ଜନକ। ଜଣେ ପାରମ୍ପରିକ ଚିକିତ୍ସକ ଭାବରେ ସେ ରୋଗୀମାନଙ୍କର ସେବାରେ ଆପଣାକୁ ନିୟୋଜିତ କରୁଥିଲେ, ତେବେ ଅନେକଥର ସେ ଚିକିତ୍ସା ପଦ୍ଧତି ଅସଫଳତା ଓ ଏହାର କୁପ୍ରଭାବକୁ ନେଇ ତାଙ୍କର ଭିତରେ ତୀବ୍ର ଆଲୋଡ଼ନ ସୃଷ୍ଟି ହେଉଥିଲା। ତେଣୁ ସେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ନେଇ ସନ୍ତୁଷ୍ଟ ନଥିଲେ। ତେଣୁ ଡକ୍ଟର ହାନିମାନ ଏକ ନୂତନ ଚିକିତ୍ସା ପଦ୍ଧତିକୁ ନେଇ ଗବେଷଣା କରିବା ଆରମ୍ଭ କରିଥିଲେ। ସେ ଥିଲେ ମାନବବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ, ସତ୍ୟନିଷ୍ଠା, ପ୍ରଗାଢ଼ ସମ୍ମାନ ଓ ସମନ୍ୱୟଶୀଳ ମଣିଷ। ସକାରାତ୍ମକ ଚିନ୍ତାଧାରା ଓ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସେ ହୋମିଓପାଥି ଚିକିତ୍ସାର ବିକାଶ କରିଥିଲେ। ଡକ୍ଟର ସାମୁଏଲ ହାନିମାନ 1755 April 10 ଜର୍ମାନର ମିଶନ ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବହୁତ ଅଭାବ ଅସୁବିଧା ଭିତରେ ଜୀବନ ଅତିବାହିତ କରୁଥିଲେ ତାଙ୍କ ପରିବାର, ତେବେ ଦାରିଦ୍ର୍ୟ ତାଙ୍କୁ ଚିକିତ୍ସା ଶିକ୍ଷା ଲାଭ ଏବଂ ନିଜ ଲକ୍ଷ୍ୟ ହାସଲ ପାଇଁ କେବେ ଅଟକାଇ ପାରିନଥିଲା। ସେ 1779 ଭେଷଜ ବିଜ୍ଞାନରେ ଶିକ୍ଷାଲାଭ କରିଥିଲେ। ଜର୍ମାନର ଲିପଚିଙ୍ଗ ବିଶ୍ୱବିଦ୍ୟାଳୟରୁ MD ଉପାଧିପ୍ରାପ୍ତ କରିଥିବା ହାତ ଗଣତି କେତେଜଣଙ୍କ ମଧ୍ୟରେ ସେ ଅନ୍ୟତମ। ସେତେବେଳେ ପାରମ୍ପରିକ ପଦ୍ଧତିରେ ରୋଗୀଙ୍କର ଚିକିତ୍ସା କରାଯାଉଥିଲା। ଏଭଳି ଚିକିତ୍ସା ପଦ୍ଧତିକୁ ନେଇ ଡକ୍ଟର ହ୍ୟାନିମାନ ଅସନ୍ତୁଷ୍ଟ ଥିଲେ, ତେଣୁ ସେ ଚିକିତ୍ସା କ୍ଷେତ୍ରରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ଡକ୍ଟର ହ୍ୟାନିମାନ ପରିବାର ପ୍ରତିପୋଷଣ ପାଇଁ ଚିକିତ୍ସା ଗ୍ରନ୍ଥକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ଆରମ୍ଭ କରିଥିଲେ। ଗୋଟିଏ ଥର ଡକ୍ଟର ସାମୁଏଲ ହ୍ୟାନିମାନଙ୍କର ନଜର ପଡ଼ିଲା ବିଶିଷ୍ଟ ଚିକିତ୍ସକ ୱିଲିୟମ କୁଲେନଙ୍କ ଏଟ୍ରିଜ୍ ଅଫ୍ ଦି ମେଟେରିଆ ମେଡିକା ଗ୍ରନ୍ଥ ଉପରେ। ଏହି ଗ୍ରନ୍ଥରେ କୁହାଯାଇଥିଲା ଯେ ସିଙ୍କୋନା ଛାଲିରେ ଜ୍ୱର କମ୍ ହେବାର ଏକ ବିଶେଷ ଗୁଣ ରହିଅଛି, କାରଣ ଏହାର ସୁଗନ୍ଧ ଏବଂ କଷାଗୁଣ ରହିଅଛି। ସେ ତାଙ୍କ ବୈଜ୍ଞାନିକ ଗବେଷଣାରୁ ଜାଣିବାକୁ ପାଇ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। କଷା ବା ପିତା ଓ ସୁଗନ୍ଧିତ ପଦାର୍ଥ ବ୍ୟତୀତ କୌଣସି ଜିନିଷ ଦ୍ୱାରା ଜ୍ୱର ଉପଶମ ହୋଇପାରିବ ନାହିଁ, ତେଣୁ ସେ ଏହି ସିଦ୍ଧାନ୍ତକୁ ନେଇ ପରୀକ୍ଷା କରିବାକୁ ଉତ୍ସୁକ ହୋଇଥିଲେ। ସେଥିପାଇଁ ସେ ସିଙ୍କୋନାର ଛାଲିରୁ ପ୍ରସ୍ତୁତ କାଢ଼ା ପିଇଲେ। ସେଥିରୁ ସେ ମ୍ୟାଲେରିଆ ଜ୍ୱର ଓ କମ୍ପନର ଅନୁଭବ କଲେ। ଏହି ମୁହୂର୍ତ୍ତଟି ଥିଲା ଡକ୍ଟର ହ୍ୟାନିମାଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ। ଏହିଠାରୁ ହିଁ ଜନ୍ମ ହୋଇଥିଲା ହୋମିଓପାଥି ଚିକିତ୍ସାର ପଦ୍ଧତି। ଶ୍ରୋତାବନ୍ଧୁ, ଯେତେବେଳେ କେତେକ ପଦାର୍ଥ ରୋଗ ସୃଷ୍ଟିର କାରଣ ହୋଇଥାଏ, ସେହିପରି ରୋଗର ଉପଚାର ମଧ୍ୟ କରିଥାଏ ବୋଲି ଡକ୍ଟର ହ୍ୟାନିମାନ ନିଜର ହୋମିଓପାଥି ଗବେଷଣାର ନିଷ୍ପତ୍ତିରୁ ଉପଲବ୍ଧ କରିଥିଲେ। ଏହାର ଅର୍ଥ ଯେଉଁ ପଦାର୍ଥ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଭିତରେ କିଛି ଲକ୍ଷଣ ଉତ୍ପନ୍ନ କରିଥାଏ, ସେହି ପଦାର୍ଥ ରୋଗର ସେହି ଲକ୍ଷଣର ଉପଚାର ମଧ୍ୟ କରିଥାଏ। ଯଦି ଆମେ ଉଦାହରଣରେ ବୁଝିବା, ତାହେଲେ ପିଆଜ କାଟିଲେ ଯେଭଳି
ଆଖିରୁ।

ପାଣି ବାହାରିବା, ନାକ ବୋହିବା, ଛିଙ୍କ ଓ କାଶ ହେବାର ଲକ୍ଷଣ ଦେଖାଯାଇଥାଏ। ସେହିଭଳି ଲାଲ ପିଆଜରୁ ପ୍ରସ୍ତୁତ ହୋମିଓପାଥି ଔଷଧ ଏବଂ ଏହିସବୁ ଲକ୍ଷଣକୁ ଠିକ୍ କରିବାରେ ସହାୟକ ହୋଇଥାଏ। ଏହାର ବ୍ୟାପକ ପରୀକ୍ଷଣ କରାଯାଇଅଛି, ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଏହାର ଲାଭଦାୟକ ହୋଇଥାଏ ବୋଲି କୁହାଯାଇଅଛି। ଶ୍ରୋତବନ୍ଧୁ, ଡକ୍ଟର ହ୍ୟାନିମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନୂଆ ମାନବବାଦୀ ଓ ସୌଜ୍ୟ ଚିକିତ୍ସା ପଦ୍ଧତିର ବିଚାର ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଆପଣାଇଥିବା ବ୍ୟକ୍ତିମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ଡକ୍ଟର ହ୍ୟାନିମାନଙ୍କ ଏହି ଚିକିତ୍ସା ପଦ୍ଧତିକୁ ଅନେକ ଲୋକ ବିରୋଧ କରିବାକୁ ଲାଗିଲେ। ଏହିପରି ଲିପଜିଙ୍କରେ ନିର୍ଯାତନା ଯୋଗୁଁ ହ୍ୟାନିମାନଙ୍କର ଜୀବନ ଅସହ୍ୟ ହୋଇପଡ଼ିଲା। ତାଙ୍କୁ ବହୁତ ଅପମାନ ମଧ୍ୟ କରାଗଲା, ସହରରୁ ବାହାର ମଧ୍ୟ କରିଦିଆଯାଇଥିଲା ଏବଂ ତାଙ୍କ ପରିବାର ମଧ୍ୟ ଦାରିଦ୍ରତା ଭିତରେ ବୁଡ଼ି ଯାଇଥିଲା ଏବଂ ବହୁତ ଜଲ୍ଦି ସେ ନିଜ ପତ୍ନୀ ଓ ପୁଅଙ୍କୁ ମଧ୍ୟ ହରାଇ ପଡ଼ିଥିଲେ। ତେବେ ନିର୍ବାଚନ ଅବସରରେ ଯେଉଁଠିକୁ ଗଲେ ମଧ୍ୟ ସେ ହୋମିଓପାଥି ଚିକିତ୍ସା ପଦ୍ଧତି ଅଭ୍ୟାସ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ହ୍ୟାନିମେନ୍ ପ୍ୟାରିସ୍କୁ ନିଜ ହୋମିଓପାଥି କ୍ଲିନିକ୍କୁ ସ୍ଥାନାନ୍ତରିତ କରିଥିଲେ। ଏହାପରେ ହୋମିଓପାଥି ଜଗତକୁ ବିଶ୍ୱର ସବୁଠାରୁ ବଡ଼ ଯୋଗଦାନ ପ୍ୟାରିସ୍ରେ ରହିଲା ଏବଂ ତାପରେ ରହିଲା ଜର୍ମାନର ସ୍ଥାନ। 1825 ମସିହାରେ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ହୋମିଓପାଥି ଚିକିତ୍ସା ପଦ୍ଧତି ପ୍ରବେଶ କରିଥିଲା। 19 ଶତାବ୍ଦୀର ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଶହ ଶହ ସଂଖ୍ୟାରେ ହୋମିଓପାଥି ସଂସ୍ଥା ପ୍ରତିଷ୍ଠା ହୋଇଥିଲା। ସେଥିମଧ୍ୟରେ 22 ହୋମିଓପାଥି କଲେଜ ଓ 1500 ଚିକିତ୍ସକ ସାମିଲ ହୋଇଥିଲେ। ହୋମିଓପାଥି ଲୋକପ୍ରିୟତା ବୃଦ୍ଧି ପାଇଲା ଓ ସଫଳତା ଦେଖି ଲୋକମାନେ ଏହାକୁ ଆପଣାଇବାକୁ ଲାଗିଲେ। ଏକମାତ୍ର ସୁରକ୍ଷିତ ଚିକିତ୍ସା ପଦ୍ଧତି ଭାବରେ ହୋମିଓପାଥି ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଥିଲା। ହୋମିଓପାଥିର ଲୋକପ୍ରିୟତା ବୃଦ୍ଧି ହେବା ଦେଖି ରୂଢ଼ିବାଦୀ ଚିକିତ୍ସକମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଫଳରେ ହୋମିଓପାଥି ସଂସ୍ଥା ଭାଙ୍ଗିବାକୁ ସେମାନେ ଲାଗି ପଡ଼ିଲେ। ଫଳସ୍ୱରୂପ 1920 ମସିହାରେ ଏହାର ଶେଷ ପ୍ରଦର୍ଶନୀ କେନ୍ଦ୍ର ବନ୍ଦ କରାଗଲା। ଆଗକୁ ଯାଇ 1970 ମସିହାରେ ହୋମିଓପାଥିର ଆସିବା ପରେ ଏହାର ସଂସ୍ଥା 10 ଗୁଣ ବଢ଼ିଗଲା। ସଂଯୁକ୍ତ ଆରବ ଆମିରାତ, ବ୍ରାଜିଲ, ଚିଲି, ମେକ୍ସିକୋ, ସ୍ୱିଜରଲ୍ୟାଣ୍ଡ ସହିତ ଅନେକ ଦେଶ ହୋମିଓପାଥି ଚିକିତ୍ସା ପଦ୍ଧତିକୁ ସ୍ୱୀକାର କରିନେଇଥିଲେ। ଡକ୍ଟର ଜନ୍ ମାର୍ଟନ୍ ହୋନିଙ୍ଗ ବର୍ଗର ଫ୍ରାନ୍ସର ଜଣେ ନାଗରିକ ଥିଲେ, ଯିଏ ଡକ୍ଟର ହ୍ୟାନିମେନ୍ଙ୍କ ଠାରୁ ହୋମିଓପାଥିକ ଚିକିତ୍ସା ପଦ୍ଧତି ଶିକ୍ଷାଲାଭ କରିଥିଲେ। 1810 ମସିହାରେ ସେ ଭାରତକୁ ଆସି ହୋମିଓପାଥିକ ପଦ୍ଧତିରେ ରୋଗୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତତ୍କାଳୀନ ପଞ୍ଜାବର ଶାସକ ମହାରାଜ ରଣଜିତ ସିଂ ସ୍ୱର ସଂକ୍ରାନ୍ତ ପକ୍ଷାଘାତରେ ପୀଡ଼ିତ ଥିଲେ। ସେତେବେଳେ ମାର୍ଟିନ୍ ହୋମିଓପାଥିକ ଔଷଧରେ ତାଙ୍କର ଚିକିତ୍ସା କରିଥିଲେ। ମାର୍ଟିନ୍ଙ୍କର ଚିକିତ୍ସାରେ ମହାରାଜ ସୁସ୍ଥ ହୋଇ ବହୁତ ଖୁସି ହୋଇଥିଲେ। ସେ ମାର୍ଟିନ୍ଙ୍କୁ ଭାରତରେ ହୋମିଓପାଥିକ ଚିକିତ୍ସା ଜାରି ରଖିବା ପାଇଁ ରାଜି କରିଥିଲେ। ପରବର୍ତ୍ତୀ ସମୟରେ ବହୁତ ସଂଖ୍ୟାରେ ମିଶନାରୀ ଏବଂ ଭାରତୀୟ ପ୍ରଶାସନିକ ଅଧିକାରୀ, ପୁଲିସ, ବିଦେଶୀ ସେବାର ଅଧିକାରୀ ପ୍ରମୁଖ ହୋମିଓପାଥିକ ଚିକିତ୍ସାର ଲାଭ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଥିଲେ। ସାରା ବିଶ୍ୱର 80 ଅଧିକ ଦେଶ ଏବଂ 50 କୋଟିରୁ ଅଧିକ ଲୋକ ହୋମିଓପାଥିକ ଚିକିତ୍ସା ପଦ୍ଧତିକୁ ସ୍ୱୀକାର କରିଦେଇଛନ୍ତି। ପ୍ରତିବର୍ଷ ମୁଖ୍ୟଧାରାର ଚିକିତ୍ସା ତୁଳନାରେ ହୋମିଓପାଥିକ ଚିକିତ୍ସା ପଦ୍ଧତି 3 ଗୁଣ ଅଧିକ ବିସ୍ତାର ହେବାରେ ଲାଗିଛି। ଏହାର ବାର୍ଷିକ ବୃଦ୍ଧି ଦର 25%-30% ଅଟେ। 1948 ମସିହାରେ ଭାରତରେ ହୋମିଓପାଥିକ ମାନ୍ୟତା ପାଇବା ଯାତ୍ରା ଆରମ୍ଭ ହୋଇଥିଲା। ଭାରତୀୟ ତଥ୍ୟ ଅନୁଯାୟୀ ପ୍ରାୟ 1/3 ବରିଷ୍ଠ ନାଗରିକ ଅନ୍ୟ ଚିକିତ୍ସା ତୁଳନାରେ ହୋମିଓପାଥିକକୁ ପ୍ରାଥମିକତା ଦେଉଛନ୍ତି। ଆଜି ମଧ୍ୟ 2000ରୁ ଅଧିକ ସ୍ୱୀକୃତିପ୍ରାପ୍ତ ହୋମିଓପାଥିକ ଔଷଧ ରହିଅଛି। ତେବେ ଡକ୍ଟର ହ୍ୟାନିମାନଙ୍କର ସମୟରେ ପ୍ରାୟ 200 ପ୍ରକାର ଔଷଧ ଥିଲା। ଆଉ ସବୁଠାରୁ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରତ୍ୟେକ ନୂଆ ଔଷଧକୁ ସ୍ୱୀକୃତି ପାଇବାକୁ ଅତିକମ୍ରେ 10 ବର୍ଷ ସମୟ ଲାଗିଥାଏ। ଆମ ଦେଶ ଭାରତରେ ପ୍ରାୟ 10 କୋଟିରୁ ଅଧିକ ଲୋକ ଆଜି ହୋମିଓପାଥି ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ଆମ ଦେଶର ନିୟମିତ ହୋମିଓପାଥି ବଜାର 3600 କୋଟି ଟଙ୍କା। ଏଠାରେ 12 ଲକ୍ଷରୁ ଅଧିକ ପୁଞ୍ଜିକୃତ ହୋମିଓପାଥି ଚିକିତ୍ସକ ରହିଅଛନ୍ତି। ପ୍ରତିବର୍ଷ 20,000 ନୂଆ ହୋମିଓପାଥିକ ଶିକ୍ଷା ଲାଭ ପାଇଁ ଛାତ୍ରଛାତ୍ରୀ ଭିତ୍ତି ହେଉଛନ୍ତି। 2003 ମସିହାରୁ ଭାରତ ସରକାର ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ହୋମିଓପାଥିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ହୋମିଓପାଥି ଏକ ବିକଳ୍ପ ଚିକିତ୍ସା ପଦ୍ଧତିରୁ ବିକାଶ ହୋଇ ଏକ ପୁରା ଚିକିତ୍ସା ପଦ୍ଧତି ହୋଇଗଲାଣି। ଏହାର ଉପଯୋଗ ଏଲୋପାଥିକ ଚିକିତ୍ସା ସହିତ କରାଯାଇପାରେ। ଭାରତ ଏବଂ ଦୁବାଇର କେତେକ ଡାକ୍ତରଖାନାରେ ହୋମିଓପାଥିକ ବିଭାଗ

0: ଭାଗ ଆରମ୍ଭରୁ ରହିଅଛି। ଶ୍ରୋତାବନ୍ଧୁ, 1861 ମସିହାରେ ବଙ୍ଗଳାରେ ମ୍ୟାଲେରିଆ ଭଳି ଏକ ଭୟଙ୍କର ମହାମାରୀ ବ୍ୟାପିଥିଲା। ଏହି ସମୟରେ ମହାନ ପରୋପକାରୀ ବ୍ୟକ୍ତି ଥିଲେ ସ୍ୱର୍ଗୀତ ବାବୁ ରାଜେନ୍ଦ୍ର ଲାଲ ଦତ୍ତ। ସେ ଥିଲେ ଜଣେ ଅତି ସାଧାରଣ ବ୍ୟକ୍ତି। ସେ ହୋମିଓପାଥି ମୂଳଦୁଆ ପକାଇଥିଲେ। ନିଷ୍ଠାର ସହିତ ନିରନ୍ତର ହୋମିଓପାଥି ଚିକିତ୍ସା ପାଇଁ ଅଭ୍ୟାସ ଜାରି କରିଥିଲେ। ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ପ୍ରତିଷ୍ଠିତ ଏଲୋପାଥିକ ଡକ୍ଟର ମହେନ୍ଦ୍ର ସରକାରଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତି ପ୍ରତି ଆକୃଷ୍ଟ କରାଇପାରିଥିଲେ। 1864 ମସିହାରେ ସେ କଲିକତାର ଆଉ ଜଣେ ଡକ୍ଟର ପିସି ମଜୁମଦାରଙ୍କୁ ହୋମିଓପାଥିକ ଚିକିତ୍ସା ଅଭ୍ୟାସ ଆରମ୍ଭ କରାଇଥିଲେ। 1885 ମସିହାରେ ସେ କଲିକତା ହୋମିଓପାଥିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 1866 ମସିହାରେ ବନାରସ ହୋମିଓପାଥିକ ଡାକ୍ତରଖାନା ସ୍ଥାପନ ମଧ୍ୟ ଅତ୍ୟନ୍ତ ସ୍ମରଣୀୟ। ଏହାର ଦାୟିତ୍ୱରେ ଥିଲେ ଡକ୍ଟର ଲୋକନାଥ ମୈତ୍ର। ସେହିପରି 1869 ମସିହାରେ ଏକ ହୋମିଓପାଥିକ ଚାରିଟେବଲ ଡିସ୍ପେନ୍ସାରୀ ଆରମ୍ଭ ହୋଇଥିଲା। ଡକ୍ଟର ପ୍ରିୟନାଥ ବୋଷ ଏହାର ଦାୟିତ୍ୱ ନିର୍ବାହ କରୁଥିଲେ। ହୋମିଓପାଥିକ କେବଳ ବଙ୍ଗଳାରେ ଲୋକପ୍ରିୟ ହୋଇଥିଲା ତାହା ନୁହେଁ, ବରଂ ଏହାର ସୁଗନ୍ଧ ଦେଶର ଅନ୍ୟ ରାଜ୍ୟ ମଧ୍ୟରେ ବ୍ୟାପକତାରେ ଲାଗିଥିଲା। ଦକ୍ଷିଣରେ ମାଙ୍ଗାଲୋରର ମହାନ ଜେସୁଇଟ୍ ମିଶନାରୀ ରେଭରେଣ୍ଡ ଫାଦର ମଲ୍ଲେର, ପୂର୍ବରୁ କାକିନାଡର ଦୟାଳୁ ଆଇନଜୀବୀ ପି ସୁବରାୟୁଲୁ, ପଶ୍ଚିମରେ ମୁମ୍ବାଇର ବିଶିଷ୍ଟ ଟେଲିଗ୍ରାଫିଷ୍ଟ ଭିଏମ୍ କୁଲକର୍ଣ୍ଣୀ, କୋଲକାତାର ବାବୁ ରାଜେନ୍ଦ୍ର ଲାଲ ଦତ୍ତଙ୍କ ପରି ମହାନ ବ୍ୟକ୍ତିତ୍ୱମାନେ ଭାରତର ହୋମିଓପାଥିର ବିକାଶ ଦିଗରେ ସହାୟତା ହାତ ବଢାଇଥିଲେ। ଉନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଅନେକ ଡିସ୍ପେନ୍ସାରୀ ଖୋଲିବା ସହିତ ହୋମିଓପାଥିକର ଗୁରୁତ୍ୱ ଆହୁରି ବଢିପାରିଥିଲା। ଶ୍ରୋତାବନ୍ଧୁ, ଆଜି ଆମେ ବିଜ୍ଞାନ ଓ ପ୍ରଯୁକ୍ତିର ଏକ ଅଦ୍ଭୁତପୂର୍ବ ଯୁଗରେ ବାସ କରୁଅଛୁ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ନୂତନ ଆବିଷ୍କାର ହୋଇଅଛି। ଆଧୁନିକ ଯନ୍ତ୍ରପାତି, ଉନ୍ନତ ଚିକିତ୍ସା ପଦ୍ଧତି, ଅତ୍ୟାଧୁନିକ ଅସ୍ତ୍ରଚାପ ଓ ଗବେଷଣା ମାଧ୍ୟମରେ ମଣିଷ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସକ୍ଷମ ହୋଇପାରିଛି। ତଥାପି ଏହି ବିଜ୍ଞାନର ଦ୍ରୁତ ଅଗ୍ରଗତି ମଧ୍ୟରେ ହୋମିଓପାଥିକ ଆଜି ମଧ୍ୟ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ବର୍ତ୍ତମାନ ସମୟରେ ମଣିଷ ବିଭିନ୍ନ ପ୍ରକାରର ଚାପ, ବ୍ୟସ୍ତତା ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ମଧ୍ୟରେ ବଞ୍ଚୁଛି। ଏହାର ପ୍ରଭାବରେ ଅନେକ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହିଭଳି ପରିସ୍ଥିତିରେ ଅନେକ ଲୋକ ନିଜର ସ୍ୱାସ୍ଥ୍ୟ ଯତ୍ନର ଏକ ବିକଳ୍ପ ମାର୍ଗ ଭାବରେ ହୋମିଓପାଥି ବାଛି ନେଉଛନ୍ତି। ଏହା ରୋଗୀଙ୍କର ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ସାମଗ୍ରିକ ସୁସ୍ଥତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଆଜିର ବିଜ୍ଞାନ ଯୁଗରେ ଆମକୁ ଏହା ମଧ୍ୟ ଶିଖାଉଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା କେବଳ ରୋଗ ହେବା ପରେ ଚିକିତ୍ସା କରିବା ନୁହେଁ, ବରଂ ସୁସ୍ଥ ଜୀବନ ବ୍ୟତୀତ କରିବା ମଧ୍ୟ ଅଟେ। ଏହି କ୍ଷେତ୍ରରେ ହୋମିଓପାଥିକ ଚିକିତ୍ସା ସଚେତନତା, ଜୀବନଶୈଳୀ ସନ୍ତୁଳନ ଓ ବ୍ୟକ୍ତି କେନ୍ଦ୍ରିକ ଯନ୍ତ୍ରର ଗୁରୁତ୍ୱକୁ ଉଲ୍ଲେଖ କରିଥାଏ। ତେଣୁ କୁହାଯାଏ, ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ମଣିଷର ଆଗ୍ରହ ଓ ଭଲ ରହିବାର ଇଚ୍ଛା କେବେ କମେ ନାହିଁ। ଏହି କାରଣରୁ ହୋମିଓପାଥି ଆଜି ମଧ୍ୟ ଅନେକ ଲୋକଙ୍କର ନିକଟରେ ଏକ ପରିଚୟ ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି ଭାବରେ ରହିଅଛି। ଶ୍ରୋତବନ୍ଧୁ, ହୋମିଓପାଥିରେ ଉପଶମ ପାଇବାକୁ କେତେକ କ୍ଷେତ୍ରରେ ସମୟ ଲାଗିଥାଏ, କିନ୍ତୁ ଏହାର ବିଶେଷତା ହେଉଛି ରୋଗୀଙ୍କର ସାମଗ୍ରିକ ସୁସ୍ଥତା ପ୍ରତି ଏହାର ଦୃଷ୍ଟିଭଙ୍ଗୀ। ଆଜିର ବିଜ୍ଞାନ ଯୁଗରେ ମଧ୍ୟ ହୋମିଓପାଥି ନିଜର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ବଜାୟ ରଖିଛି। ଶ୍ରୋତବନ୍ଧୁ, ଶେଷରେ କହିବି ଯେ ବିଜ୍ଞାନ ଯେତେ ଆଗକୁ ବଢ଼ୁ, ଚିକିତ୍ସା ପଦ୍ଧତି ଯେତେ ଆଧୁନିକ ହେଉ, ମଣିଷର ସୁସ୍ଥତା ହିଁ ସବୁବେଳେ ପ୍ରାଥମିକ ଲକ୍ଷ୍ୟ ରହେ। ସମୟ ସହିତ ଅନେକ ନୂଆ ଚିକିତ୍ସା ପଦ୍ଧତି ଆସିଛି, ଅନେକ ପରିବର୍ତ୍ତନ ହେଉଛି, କିନ୍ତୁ ପ୍ରାୟ 2 ଶତାବ୍ଦୀ ଧରି ହୋମିଓପାଥି ନିଜର ସ୍ୱତନ୍ତ୍ରତା, ପରିଚୟ ଓ ଲୋକପ୍ରିୟତାକୁ ବଜାୟ ରଖିଛି। ଏହା ପ୍ରମାଣ କରେ ଯେ କୌଣସି ଚିକିତ୍ସା ପଦ୍ଧତିର ପ୍ରକୃତ ଶକ୍ତି ରହିଛି ମଣିଷର ବିଶ୍ୱାସ, ଅନୁଭୂତି ଓ ସୁସ୍ଥ ଜୀବନ ପ୍ରତି ତାହାର ଅବଦାନରେ। ଆଜିର ବିଜ୍ଞାନ ଯୁଗରେ ମଧ୍ୟ ହୋମିଓପାଥି ନିଜର ସ୍ଥାନ ବଜାୟ ରଖିଛି ଏବଂ ଆଗାମୀ ଦିନରେ ମଧ୍ୟ ମାନବ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ଭୂମିକା ସ୍ମରଣୀୟ ହୋଇ ରହିବ।
1: ପ୍ରୀତ କି ଲତ୍ ମୋହେ ଆସି ଲାଗି

ତେବେ ଶ୍ରୋତା ବନ୍ଧୁ, ଆଜିର ବିଜ୍ଞାନିକ ଯାତ୍ରାଟି ଏଇଠିରେ ଶେଷ ହେଲା। ଆଜିର କାର୍ଯ୍ୟକ୍ରମରେ ଏଥିଲା କିଛି ସଂକ୍ଷିପ୍ତରେ ବିବରଣୀ। ତେବେ ଶ୍ରୋତା ବନ୍ଧୁ, ଏବେ ତ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ମୋର ସେଇ ଶେଷ ଅନୁରୋଧଟି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଜରିଆରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ବିଜ୍ଞାନିକା ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କର ପ୍ରିୟର ରେଡ଼ିଓ ସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳେ ଯାଏଁ ମୁଁ ଆପଣମାନଙ୍କ

0: ହେଇଗଲା ବନ୍ଦୋବସ୍ତ।
1: କାହାର?
0: ଗୁଡ଼ିର ଫିସ୍ର।
1: ଦେଖା, 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
2: RBI କହେ,
0: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
3: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ଫସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶୁଣନ୍ତୁ ଏକ ସୂଚନା। ଆସନ୍ତା 26 ଶୁକ୍ରବାର ଦିନ ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାଏ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ ହେବେ। ଆମର ଯୋଗାଯୋଗ ନମ୍ବରଟି ହେଲା 06670295623। ଅନ୍ୟ ଗୋଟିଏ ନମ୍ବରଟି ହେଲା 06670295628।
3: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ଫସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ହ୍ୟାଲୋ
8: ହ୍ୟାଲୋ,
7: କିଏ
8: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
9: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
8: ଆମ ଫୋନ ନମ୍ବର ହେଲା
10: 06670295623295628।
9: ମନେ ରଖନ୍ତୁ 06670295623295628 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
7: ହ୍ୟାଲୋ
8: ହ୍ୟାଲୋ,
7: କିଏ?
8: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
3: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ ଫସିଲା। ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶୁଣୁଥିଲେ ଯୁବଶ୍ରୋତା ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣୁଥିଲେ କାର୍ଯ୍ୟକ୍ରମ ବିଜ୍ଞାନିକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 6:00 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: କେନ୍ଦ୍ରରୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ଶୁଣିପାରିବେ ରାତି 10ଟାରେ। ପରିବେଷଣ କରିବେ ରାମହରି ପାଢ଼ୀ ଓ ବଦ୍ରିନାରାୟଣ ଶତପଥୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ଶୁଣିବେ ରାତି 10:30। ପରିବେଷଣ କରିବେ ପଣ୍ଡିତ ଶିବକୁମାର ଶର୍ମା। ଏଥିରେ ଶୁଣିପାରିବେ ରାଗ କଳାପତି। ଶ୍ରୋତାବନ୍ଧୁ, ଏହା ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ଶୁଣିପାରିବେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଅଦ୍ୱୈତ ଜଗନ୍ନାଥ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। ଚାଷର କଥା 7:40। 7:45 ଶୁଣିପାରିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। 8:30 ପ୍ରଚାର କରିବୁ ସଙ୍ଗୀତ ଲହରୀ, ଶିଳ୍ପୀମାନେ ହେଲେ ତପୁ ମିଶ୍ର, କୁମାର ପାପି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବେଳାର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9ରେ, ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଶୁଣିପାରିବେ ପୂର୍ବାହ୍ନ 10:10। ଦିନ 12ଟାରେ ଶୁଣିପାରିବେ ଆଦିବାସୀ ଗୀତ, ଏଥିରେ ଶୁଣିପାରିବେ ମାଦଲି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବେ 12:30। ଦିନ 1:10 ରହିଛି କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20 ଶୁଣିପାରିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦଗୁନୀ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 5ଟାରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ, ଅପରାହ୍ନ 5:30 ଏଥିରେ ଶୁଣିପାରିବେ କାର୍ଯ୍ୟକ୍ରମ ସମ୍ଭାବନା। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡ ଗୀତ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ରହିଛି ଚାଷବାସ, ଏଥିରେ ଶୁଣିପାରିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତ ଗଜଲ ରାତି 8ରେ ଶିଳ୍ପୀ ଅଦନାନ ସ୍ୱାମୀ। ଆଞ୍ଚଳିକ ଗୀତ କ୍ରମରେ ଶୁଣିପାରିବେ ସମ୍ବଲପୁରୀ ଗୀତ ରାତି 8:15। ସ୍ପର୍ଶକାନ ରାତି 8:30। 9:16 ରହିଛି ସ୍ପଟଲାଇଟ୍, 9:30 କରେଣ୍ଟ ଆଫେୟାର୍ସ। ଏହି ସମସ୍ତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧର ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 10ରେ। ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଉସ୍ତାଦ ବିଲାୟତ ହୁସେନ ଖାନଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ବାଗେଶ୍ରୀ ବାହାର। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶୁଣନ୍ତୁ ଏକ ସୂଚନା, ଆସନ୍ତା 26 ଶୁକ୍ରବାର ଦିନ ଚାଷବାସ କାର୍ଯ୍ୟକ୍ରମରେ ସିଧା ପରିଚାଳନାରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାଏ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ। ଆମର ଯୋଗାଯୋଗ ନମ୍ବରଟି ହେଲା 0667029562 3, ଅନ୍ୟ ନମ୍ବରଟି ହେଲା 0667029562 8।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହେଇଗଲା ବନ୍ଦୋବସ୍ତ। କାହାର ଗୁଡ଼ିର ଫିସ୍ର ଦେଖା, 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
4: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ହ୍ୟାଲୋ,
6: ହ୍ୟାଲୋ,
5: କିଏ
6: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
7: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
6: ଆମ ଫୋନ ନମ୍ବର ହେଲା
8: 0666702952623295628।
7: ମନେ ରଖନ୍ତୁ, 0667029562329568, ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
5: ହ୍ୟାଲୋ,
6: ହ୍ୟାଲୋ,
5: କିଏ?
6: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣ କେନ୍ଦ୍ରରୁ ପ୍ରଚାରିତ ହେଉଛି 2,40 meter ତଥା 1,26 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ, ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ସଂସ୍କୃତିର ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଶୁଣିବେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଓ ପରେ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
9: आकाशवाणी संप्रति वार्ताः श्रूयन्ताम् प्रवाचकः कृष्णप्रसादोपाध्यायः।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର। ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ

ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଂ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ୍ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

0: ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଧନ ଯୋଜନାରେ ପଞ୍ଜୀକରଣ, 887 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ-KYC କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ତାରିଖରେ IIMC ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-81285 ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ବରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-81285 ନମ୍ବରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: और ये चीज ऐसी है जहां पर आप ये एक स्टेटमेंट देने की कोशिश करें कि किस तरीके से आईसीसी वुमेन्स क्रिकेट की तरफ देखता है और उसको किस तरीके से आगे बढ़ाना चाहता है।
3: जी बिल्कुल। मिडिल ऑर्डर

ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍କିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶ ପାଣିରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶୁଣିପାରିବେ ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ଶିଶୁବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଳିବା ମାହାଲିଆ ସ୍କୁଲ ବ୍ୟାଗ। ଆଉ ଘୋଷଣା ହେଲା 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ପୂରା ଖବର। ଭାରତର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତିକେ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସର 25 ତାରିଖ ଭାରତୀୟ ସମ୍ଭିଧାନ ଲାଗି ଅମର୍ଯ୍ୟାଦା ଦେଖାଇକରି ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ବାବଦେ ଶୁଣନ୍ ଗୋଟିଏ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସ ମର୍ଯ୍ୟାଦା ହାନି କରିଥିବା 1975 ମସିହାର ସେ ଦିନକେ ସୁର ପକାଇକରି ଆଜି ଦେଶର ଚାରିକୋତି ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତାକେ କଳା ଦିବସ ହିସାବେ ନେଇକରି ଆଜିର ଦିନେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦା ହାନି କରାଯିବାର ସହିତ ଲୋକମାନଙ୍କର ମୌଳିକ ଅଧିକାର ସେସ୍ କରାଯାଇଥିଲା ବୋଲି କହିଛନ୍। ଏ ସମୟଥି ଗଣମାଧ୍ୟମର ସ୍ୱାଧୀନତାକେ ବିଲ୍ ଛଡ଼େଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଆଉ ସାଧାରଣ ନାଗରିକଙ୍କୁ ଜେଲ୍ଥି ବନ୍ଦୀ କରିକି ରଖାଯାଇଥିଲା। ଏ ସମୟଥି ପ୍ରକୃତି ହିସାବେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଲୋକମାନେ ଇହାଦେ ବିଲ୍ ଭାରତୀୟ ଗଣତନ୍ତ୍ରର ସବୁନ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକେ ସୁରକ୍ଷିଛନ୍। ଦେଶରେ ଯେନ୍ତା ହିସାବେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ସେଟା କ୍ଷମତାର ଅପବ୍ୟବହାର ଆଉ ଏକଛତ୍ରବାଦର ଗୋଟିଏ ଫଟିକ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ କହିଛନ୍, ଆଜିର ଦିନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକେ ପୂରାପୂରି ବିପର୍ଯ୍ୟୟ କରିକି ସାଧାରଣ ନାଗରିକମାନଙ୍କର ମୌଳିକ ଅଧିକାରକେ ହାନି କରିଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକେ ସୁର୍ତା କରବାର ଆଉ ନିଜର ସାମ୍ବିଧାନିକ ଅଧିକାର ଲାଗି ସବୁ ନାଗରିକଙ୍କୁ ସତର୍କ ଓ ସଚେତନ କରବାର ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସୁନ୍ ଆଜିର ଦିନେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଉ ସାମ୍ବିଧାନିକ ଶ୍ରେଷ୍ଠତାକେ ଅକ୍ଷୁର୍ଣ୍ଣ ରଖବା ଲାଗି ସଂକଳ୍ପ ହେମା। ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
0: ସକାଳ 11 ବଜେ ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଇଟା ତାଙ୍କର 135 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାର୍କେ ଆଉ 3 ଦିନ ବାକି ରହିଛି। ତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜନ ଡିଜିଟାଇଜେସନ କାମ ଶେଷ ହୋଇଛି। ବାକି ଥିବାର କାମକେ ଆଇବା 28 ତାରିଖ ଭିତରେ ଶେଷ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ଐତ୍କା ବରକସ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ଗୋଟିଏ ଜରୁରୀ ଅଗ୍ନି ନିରାପତ୍ତା ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଡକ୍ଟର ମହାଲିଂ ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ ଅଲଗା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତାର ଇହାଦେ ସ୍ଥିତି, ତା'ର ଆବଶ୍ୟକତା ଆଉ ଆଘନୁ ଦିଆଯାଇଥିବା ନିର୍ଦ୍ଦେଶର ପାଳନ ବାଦେ ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍, ରୋଗୀମାନଙ୍କ ସୁରକ୍ଷାକେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍। ହେଥିଲାଗି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କେ ନିଆଲିଭା ଯନ୍ତ୍ରମାନଙ୍କର ନିୟମିତ ଯାଞ୍ଚ, ଧାରିଜ ହୋଇଥିବା ସୁରକ୍ଷା ମାନଦଣ୍ଡକେ କଡ଼ାକଡ଼ି ଭାବେ ପାଳନ କରବାର୍କେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଶିଶୁ ବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀଙ୍କୁ ମାହାଲିଆ ସ୍କୁଲ ବ୍ୟାଗ୍ ଦିଆଯିବା। ଏ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ତରଫ ଚିଠି ଜରିଏ ଜଣାଇ ଦିଆଯାଇଛି।

ବ୍ଲକସ୍ତର୍ଥୀ ଓସିକ୍ ତରଫୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବା ପ୍ରକ୍ରିୟାକେ ଜଲ୍ଦି ଶେଷ କରିବା ଲାଗି ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଭବନ ପରିସନ୍ନ ଆଜ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ 2023 ଓ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଛା ହୋଇଥିବାର କଳାକାରମାନଙ୍କ ନାଁ ଘୋଷଣା କରିଛନ୍। 2023 ବର୍ଷ ଲାଗି ପୁଷ୍କରା ଆଉ ମାଇ ସୁଇଟ୍ ହାଉସ୍ୱାଇଫ୍ କି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସୁଇଟ୍ ହାଉସ୍ୱାଇଫ୍ର ଅଭିନେତ୍ରୀ ନୈନା ଦାସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବର୍ଷ ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜମୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଜ୍ୟେଷ୍ଠ ମାସର ଉଜ୍ଜଲପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ ରୁକ୍ମିଣୀ ହରଣ ଆଉ ବିବାହ ଉତ୍ସବ ନୀତି କରାଯାଉଛି। ନୀତି ଲାଗି ପହିଲା ଭୋଗମଣ୍ଡପ ଶେଷ ହେବାର ଉତ୍ତରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଦର୍ଶନ ପାଖାପାଖି 5 ଘଣ୍ଟା ତକ ବନ୍ଦ କରାଯାଇଥିଲା। ନୀତିଦିନିଆ ନୀତିକାନ୍ତି ଅନୁସାରେ ଆଜି ସକାଳୁ ଶ୍ରୀଜୀଉଙ୍କର ମଙ୍ଗଲାଳତି ମୈଲମ ତଡ଼ପ ଲାଗି ଅବକାଶ ଗୋପାଳ ବଲ୍ଲଭ ନୀତି ହେବାର ଉତ୍ତରୁ ସକାଳ ଧୂପ ହୋଇଥିଲା। ସକାଳ ଧୂପ ପୂଜା ବସିଥିବାର ସମୟଥି ଦକ୍ଷିଣୀ ଘରେ ଶ୍ରୀମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶତୀ ସଜାଯାଇଥିଲା। ତାପରୁ ଖେପ୍ ଖେପ୍ କରି ସବୁ ନୀତି କରାଯାଇକରି ବେଲବୁଳେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ସାଙ୍ଗେ ଦେବୀ ରୁକ୍ମିଣୀଙ୍କର ବିହାଘର ହେବା। ଭାରତୀୟ କୃତ୍ରିମ ଅଙ୍ଗ ଉତ୍ପାଦନ ନିଗମ ପ୍ରଶାସନ ତରଫୁ ଆଜି ସଦର ବ୍ଲକ ପଞ୍ଚାୟତ ଭବନର ମାହାଲିଆ ସାହାଜ ଉପକରଣ ବାଣ୍ଟବାର ଶିବିର ହୋଇଯାଇଛି। 284 ଜଣ ଦିବ୍ୟାଙ୍ଗ ଆଉ 58 ଜଣ ବରିଷ୍ଠ ନାଗରିକଙ୍କୁ ହ୍ୱିଲ୍ ଚେୟାର ବ୍ୟାଟେରୀ ଚାଲି ଟ୍ରାଇସାଇକେଲ ଶ୍ରବଣ ଯନ୍ତ୍ର ୱାକର ସହିତ ଭିନ୍ ଭିନ୍ ଉପକରଣ ଦିଆଯାଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଉପକରଣ ବାଣ୍ଟବାର ସହିତ ଦିବ୍ୟାଙ୍ଗମାନଙ୍କର ସାମାଜିକ ସଶକ୍ତିକରଣ ଲାଗି ଇଟା ବହୁତ ଜରୁରୀ ବୋଲି କହିଥିଲେ। ଗଲାବଛର ଭୀମଭୋଇ ସାମର୍ଥ୍ୟ ଶିବିରଟି ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଏହି ଉପକରଣ ଦିଆଯାଇଛି। କାର୍ଯ୍ୟାଳୟ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇକରି ଜିଲ୍ଲାନ ମାତୃ ଆଉ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଶିଶୁ ମୃତ୍ୟୁହାରକେ କମ୍ କରବାର ଲକ୍ଷ୍ୟଟି ସ୍ୱାସ୍ଥ୍ୟସେବାକେ ଅତ୍କା ବରକସ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରି କନ୍ସେପ୍ସନ୍ ଆଉ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍ ଟେକ୍ନିକ୍ସ ବୈଠକ ହୋଇଯାଇଛି। ଜିଲ୍ଲାନ ଭ୍ରୁଣ ଲିଙ୍ଗ ଚିହ୍ନଟ ଆଉ ଭ୍ରୁଣ ହତ୍ୟା ବାଗି ବେଆଇନ କାମକେ ପୂରାପୂରି ରୋକବାର ଲାଗି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କ ଉପରେ କଡ଼ା ନଜର ରଖବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ବୃଷ୍ଟି ପୁଷ୍ଟ ଅଞ୍ଚଳ ବିକାଶ ଯୋଜନା ଜଳଧାରା ଯୋଜନା ଆଉ କୃଷି ବନୀକରଣ ଯୋଜନାମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲାଗି ଜିଲ୍ଲାନ 5ଟା ବ୍ଲକ୍ନ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ହକି ଇଣ୍ଡିଆ ତରଫୁ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳଟି ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ ପୂଜା ସାହୁ ତନୁଜା ଟୋପୋ ଆଉ ସୁପ୍ରିୟା କୁଜୁର ରହିଛନ୍। ଆଇବା ମାସର 5-14 ତାରିଖ ତକ ହେବାରକେ ଥିବାରି ଟୁର୍ଣ୍ଣାମେଣ୍ଟଟି ଭାରତ 7ଟା ମ୍ୟାଚ୍ ଖେଳବା। ପହିଲା ସ୍କଟଲାଣ୍ଡର ବରିଷ୍ଠ ଦଳ ସାଙ୍ଗେ 2ଟା ମ୍ୟାଚ୍ ଖେଳବା ଋତୁରୁ ଆମେରିକା ଇଂଲଣ୍ଡ ଆଉ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷଟି 5ଟା ମ୍ୟାଚ୍ ଖେଳବା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆବାକାଲ ସକାଳ ତକ ସାରା ରାଜ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱରାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆବା 24 ଘଣ୍ଟା ଭିତରେ ନୂଆପଡ଼ା କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଗୋଟି ସାଙ୍ଗେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ଆବା 6-7 ଦିନ ତକ ରାଜ୍ୟ ଦିନର ତାପମାତ୍ରାଟି କେନ୍ସି ପ୍ରକାର ପରିବର୍ତ୍ତନ ନାଇଁ ହୁଏ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି, 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ

ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ବେଞ୍ଜୁଆଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 GW ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଦେଶରେ ଏବେ ସୌରଶକ୍ତି କ୍ଷମତା 54 GW ଅଧିକ ହୋଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂରପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି।

ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପପ୍ରସାରଣ ବେଳକୁ ଭାରତ 4 wicket ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2 4-day ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍ପରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ $48 billion ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164 ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-day ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 billion ନିବେଶ କରିବ ଆମାଜନ। ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ಮಣಿ ಕೊಟ್ಟಕ್ಕೆಂದ್ರರು.
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ. ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ. ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ଦ୍ୱାରା ପରିଚାଳିତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାରେ ଜନସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା. ଏହି ଯୋଜନା ରାଜ୍ୟର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱଚ୍ଚକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ ବୋଲି ଆବାହକ ପ୍ରଣବ ବିଶ୍ୱାସ କହିଥିଲେ.
2: ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସବୁକୁ 90% ଗ୍ୟାରେଣ୍ଟି କଭରେଜ କରିବା, ତାହାର ଭିତରେ ଯେତେ ବି ଆମାଉଣ୍ଟ ଅଛି ସବୁ ବ୍ୟାଙ୍କର ଯାହା ରେଟ୍ ଅଫ୍ ଇଣ୍ଟରେଷ୍ଟ ଅଛି ଭଲ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦିଆଯାଇଛି ସବୁକୁ. ଗ୍ୟାରେଣ୍ଟି କଭରେଜ ପାଇଁ କୌଣସି ପ୍ରକାର ପଇସା ଦେବାର ଦରକାର ନାହିଁ, ସରକାର ସମ୍ପୂର୍ଣ୍ଣ ପଇସା ବିୟର କରିବେ ଏବଂ 100 କୋଟି ଟଙ୍କିଆ ସୁଧି ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସେତେ ସୁଧି ଆଡ଼ଭାନ୍ସ ହୋଇପାରିବେ. ଏଇ ଆଡ଼ଭାନ୍ସ ଆମର 5 ବର୍ଷ ପାଇଁ ଦିଆହେବ, ତାର ଭିତରେ କିଛି ମୋରେଟୋରିୟମ୍ ପିରିୟଡ୍ ବି ଅଛି ଏବଂ ଏଇ ସ୍କିମ୍ ଯେବେ କୋଭିଡ଼ ସୁରୁ ହୋଇଥିଲା ସେହି ସମୟ ସେ ଇମର୍ଜେନ୍ସି କ୍ରେଡିଟ୍ ଲାଇନ୍ ସୁରୁ ହୋଇଥିଲା. ଆଜି ବିଭିନ୍ନ ପ୍ରକାର ଯେବେ ଯେବେ ଇମର୍ଜେନ୍ସି ଆସୁଛି ଆମେ ସେ କ୍ରେଡିଟ୍ ଲାଇନ୍ଟା ଏକ୍ସଟେଣ୍ଡ କରୁଛି ସବୁ. ଏବେ ଏଇ ୱାର୍ ପାଇଁ ଆମର ଏଇ କ୍ରେଡିଟ୍ ଲାଇନ୍ଟା ନିହାତି ଦରକାର ପଡ଼ିଛି ଏବଂ ସବୁ ଯେତେ ବି ୟୁନିଟ୍ସ ଅଛି ମୁଁ ସବୁ ରିକ୍ୱେଷ୍ଟ କରୁଛି ଯେ ଏଇ ବେନିଫିଟ୍ଟା ନେଉନ୍ତୁ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏକ୍ସକ୍ଲୁସିଭଲି ଆପଣଙ୍କୁ ଏଇ

0: ସେଇଟା ଦଉଛି ତାକି ଆପଣାର ସବୁଠୁ ବେନିଫିଟ୍ ହେଇପାରିବେ।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିଲା। କଟକ ସିଲଭର ସିଟି ବୋଟ୍ କ୍ଲବ ପାର୍କିଂରେ ଏନ୍ସିସି କଟକ ଶାଖା ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଆନନ୍ଦ ମାର୍ଗ ପ୍ରଚାରକ ସଂଘର ତିନି ଜଣ ବରିଷ୍ଠ ଯୋଗ ପ୍ରଶିକ୍ଷକ ଏହି ଶିବିରରେ ଦୈନନ୍ଦିନ ଜୀବନରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଆଜି ମଣିଷର ବ୍ୟସ୍ତ ଜୀବନଶୈଳୀ ପାଇଁ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କିପରି ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହେବ ସେ ନେଇ କହିଥିଲେ। ଶିବିରରେ ଯୋଗ ଦେଇଥିବା ଏନ୍ସିସି କଟକ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ କ୍ୟାଡେଟ୍ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ 1000 କ୍ୟାଡେଟ୍ ଯୋଗାସନ କରିଥିଲେ। ସେହିପରି ଭାରତୀୟ ଯୋଗ ସଂସ୍ଥାନ କଟକ ଯୋଗ ଜିଲ୍ଲା ଶାଖା ପକ୍ଷରୁ ଜୟପ୍ରକାଶ ନାରାୟଣ ପାର୍କ ଯୋଗ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନଙ୍କ ଭଳି ଯୁବକ ଯୁବତୀମାନେ ମଧ୍ୟ ନିଜର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ ପାଇଁ ନିୟମିତ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ଉନ୍ନତ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଜଷ୍ଟିସ୍ ଦାସ କହିଥିଲେ। ପାରସ୍ପରିକ ସହମତି ଏବଂ ଦ୍ୱାରଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ଦ୍ୱାରା ସମାଧାନ ସମାରୋହ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗଦେଇ ବିବାଦଗୁଡ଼ିକର ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣନ୍ତୁ ଏହି ବିରତି ପରେ।
3: ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କନକ୍ରିଟ ଚଏସ୍।

0: ସାର ଅଛେ, ଏଠି ଜାଣିଲେ ଯାଇକରି ମାଟି ଯାହା ଥିବା ଗଛକେ ଯାହା ଦରକାର ହେଉଛେ ତାକୁ ପୂରଣ କରିକରି ଆମେ ଦେବାର ଅଛେ। ଆମର ଏବେ ଯେ ଗୋଟେ ଜେନେରାଲ ଡୋଜ୍ ଅଛେ, ଯେନିକି ଧାନ ଚାଷରେ NPK 32:16:16 ଦେଉଛୁଁ, କିନ୍ତୁ ମାଟି ଯଦି ସାର ଅଛେ, ଫସ୍ଫରସ୍ ଅଛେ କିମ୍ବା ପଟାସ୍ ଅଛେ, ଆମେ ଅଧିକ କାଇଁ ଦେଇଛୁଁ। ସେଥିର୍ଲାଗି ଆମେ ନିହାତି ପରୀକ୍ଷାଗାରରେ ମାଟି ପରୀକ୍ଷା କର୍ମା, କରିସାରିଲା ପରେ ଯେତେ ଗଛର ଦରକାର ମୁତାବକ ସେଇ ହିସାବରେ ଆମେ ଖାଦ୍ୟ ସାର ଦେବା, ଯାହାଦ୍ୱାରା କି ଯେନ୍ ଅଧିକା ସାର ଆମେ ଦେଇକରି ଖର୍ଚ୍ଚାନ୍ତ ହେଉଛେ ଚାଷୀମାନେ, ସେଥିରୁ ଆମେ ବଞ୍ଚି ଦେଇପାର୍ମା। ସେଥିର୍ଲାଗି ଆମେ ରିକମେଣ୍ଡେଡ଼ ଡୋଜ୍ ଯେନ୍ଟା ମାଟି ପରୀକ୍ଷା କରିକରି ନିର୍ଦ୍ଧାରିତ ହିସାବରେ ଯେନ୍ଟା ଅନୁମୋଦିତ ସାର ହିସାବରେ ଆମେ ପ୍ରୟୋଗ କଲେ ସାର ଅଧିକା ଦେଇକରି ଯେନ୍ ଖର୍ଚ୍ଚାନ୍ତ ହେବାଠାରୁ ଲାଭ ହେବା ଆଉ ଭଲ ଅଧିକା ଅମଲ ପାଇପାର୍ମା।
1: ତ ଆଜ୍ଞା, ଏଇଟା ତ ମାଟି ପରୀକ୍ଷା କାଁ ଯେ କର୍ମା ଆର୍ ମାଟି ପରୀକ୍ଷା କଲେ କାଣା ଲାଭ ହେବା ସେ ବିଷୟରେ ବଢ଼ିଆ କରି ଆମକୁ ବୁଝେଇ ଦେଲେ। ତ ଆମର ସରକାର ବି ଏବେ ଚିନ୍ତା କରୁଛନ୍ ଯେ ଆମର ଚାଷୀମାନଙ୍କର ଉତ୍ପାଦନ କେନ୍ତା କରି ଦ୍ୱିଗୁଣା ହେବା, ଇ ଉତ୍ପାଦନ ବୃଦ୍ଧି ନେ ମାଟି ପରୀକ୍ଷାର ଅବଦାନ କାଁଟା ଅଛି ଆଜ୍ଞା?
0: ହଁ ଦେଖନ୍, ମାଟି ପରୀକ୍ଷା କଲେ ଆମେ ଯେନ୍ ଜାଣିପାର୍ମା ଗୋଟେ ମାଟିରେ କେତେ ଖାଦ୍ୟ ସାର ଅଛି, ତ ସେଇ ହିସାବରେ ଆମେ ଖାଦ୍ୟ ସାର ଆମେ ପ୍ରୟୋଗ କର୍ମା। ଏବେ ଯେନ୍ ଗୋଟେ କଥା କହିଲେ, ଆମେ ଚାଷୀ ନେଇକି ଦ୍ୱିଗୁଣ ଯେନ୍ଟା ପାଇପାର୍ବାଟା ସେଟା ଆମେ 2017-18 ବି ଆରମ୍ଭ ହେଇଛି ଯେନ୍ କୃଷି କଲ୍ୟାଣ ଅଭିଯାନ, ସେଥିରେ ଆପଣ ଦେଖିବେ ସପ୍ତସୂତ୍ରୀ କାର୍ଯ୍ୟକ୍ରମ, ସେଥିରେ 2 ପଏଣ୍ଟରେ ଅଛି ଯେ ମାଟି ପରୀକ୍ଷା କରିକି ଅନୁମୋଦିତ ସାର ଦିଅନ୍ ବୋଲିକରି। ତ ଆମେ ଯଦି ତାକୁ ଅଧିକା ଯେନ୍ କର୍ମା, ଦ୍ୱିଗୁଣିତ କର୍ମା, ତ ସେଥିର୍ଲାଗି ଆମେ ମାଟି ପରୀକ୍ଷା କଲେ ହିଁ ଜାଣିପାର୍ମା ଯେ ନେଇକି କେତେ ଖାଦ୍ୟ ସାର ମାଟିରେ ଅଛେ, ସେଇ ହିସାବରେ ଖାଦ୍ୟ ସାର ଆମେ ଦେବା, ଅନୁମୋଦିତ ହିସାବରେ ଦେମା। ଯେ ସମସ୍ତେ ଚାଷୀ ଭାଇମାନେ ନିହାତି ମାଟି ପରୀକ୍ଷା କରିବା କଥାଏ, ଆଉ ମାଟି ପରୀକ୍ଷାର ଅନୁମୋଦନ କ୍ରମେ ଯାହା କିଛି ରିକମେଣ୍ଡେଡ଼ ହେଇଥିବା ସେଇ ହିସାବରେ ଆମେ ଖାଦ୍ୟ ସାର ଦେମା, ଯାହାଦ୍ୱାରା କି ଭଲ ଅମଲ ଆମେ ପାଇପାର୍ମା।
1: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ ଚାଷ କରବାର ଆଗରୁ ମାଟି ପରୀକ୍ଷା କରବେ। ତ ଗୋଟେ କଥା, ଏବେ ଆମର ଚାଷୀ ଭାଇମାନଙ୍କର ମନେ ପ୍ରଶ୍ନ ଉଠୁଥିବା ଯେ ଇ ମ୍ୟାଟ୍କେ କେନ୍ତା କରି ନେମୁ, ଆର୍ ଜମିର୍ କେନ୍ ପାଖର ମ୍ୟାଟ୍କେ ନେଇକରି ଆମେ କେନ୍ ଧାନକେ ଯିମୁ, ଆର୍ କାର୍ ସଙ୍ଗେ ଯୋଗାଯୋଗ କର୍ମୁ ବୋଲି ଭାବୁଥିବେ, ତ ସେ ବିଷୟରେ ଦୁଇ ପଦ କହିଦିଅନ୍ ଆଜ୍ଞା।
0: ଏଇଟା ଠିକ୍ ପ୍ରଶ୍ନ ଗୋଟେ, ଏଇଟା କାହିଁକି ଯେ କି ବହୁତ ଜାଗାରେ ଡିଫେକ୍ଟିଭ୍ ହେଉଛି, କେନ୍ ପାଖରୁ ଆମେ ମାଟି ନେମା, କେତେ ଜାଗାରୁ ନେମା, କେତେ ଏରିଆରୁ କେତେଟା ନେମା, ଏଇଟା ନିହାତି ଚାଷୀ ଭାଇମାନେ ଜାଣିବା କଥା। ଆଉ ମାଟି ନମୁନା ସଂଗ୍ରହ କରିବା ଲାଗି ତ ଯିଏ ଯାହା ଯେମିତି ସେନେ ରେଣ୍ଡମ୍ଲି ନେଇଯାଉଛନ୍ ସେଟା ଠିକ୍ ନେଇ ସେ, ଆମେ ଗୋଟେ ଏକରରେ 8-10 ଜାଗାରୁ ଚିହ୍ନଟ କର୍ମା, ଯେନ୍ ଜାଗାରେ କି ଖଗଦା ନେଇଥିବା, ଖୁଣ୍ଟି ଖାଲ ନେଇଥିବା, ଗଛ ତଲଟା, ତ ଏନ୍ତା ଜାଗାରୁ ଆମେ ଛାଡ଼ିକରି ବାକି ଅନ୍ୟ ଜାଗାରୁ ନେଇପାର୍ମା। 8-10 ଜାଗାରୁ ଆମେ ରେଣ୍ଡମ୍ଲି ଆମେ ଯଦି ଜାଗା ସିଲେକ୍ସନ୍ କର୍ମୁ, ସେ ପାଖରୁ ଆମେ ମାଟି ସଂଗ୍ରହ କର୍ମୁ। ପ୍ରଥମରେ ଗୋଟେ ଜାଗାର କଥା ମୁଁ କହୁଛେ
1: ଆଜ୍ଞା,
0: ଯେ ସେ ପାଖରେ କୁଟି କାଟି ନେଇଥିବା ଯେନ୍ତାକି ଆମେ ଚାଷୀ ଚାଷ ଦେମୁ, ଟିକେ ଉପରେ ଖୁର୍କି ଦେମୁ ରଫାରେ, ତାପରେ ଆମେ ସେଠୁ ନା ମାଟି ଥଇ ଗଭୀରରେ ମାଟି ନେମୁ, ଯେନ୍ତାକି ଗୋଟେ ଜାଗାରେ ପ୍ରାୟ 0.5 kg ଖଣ୍ଡେ ମାଟି ଆସ୍ବା। ହେଲେ ଆମେ ଯେତେବେଳେ 7-8 ଜାଗାରୁ 8-10 ଜାଗାରୁ ନେମା ବେଲେ 0.5 kg ହେଲେ ଆମର ସବୁ ଯେକରି 5 kg ହେଇଯାଉଛି। 5 kg ଆମେ ସଏଲ୍ ଟେଷ୍ଟିଂ ଲାବୋରେଟୋରୀକି ମାଟି ପରୀକ୍ଷା କରିକି ନେଇ ପଠେଇପାରୁ, ତାକୁ ଆମେ କ୍ୱାଟରିଂ କର୍ମା। କ୍ୱାଟରିଂ କର୍ବାଟା ବେଲେ ସେ 5 kg କି ଗୋଟେ ଜାଗାନେ ଖେଲେ ଦେଇକରି ତାକୁ ଭଲ ଭାବରେ ମିଶେଇ ଦେଇକରି ଚାର ଭାଗ କର୍ମା, ପୂର୍ବ ପଶ୍ଚିମକେ କାଟିଦେମା, ଉତ୍ତର ଦକ୍ଷିଣ ରଖମା, ଉତ୍ତର ଦକ୍ଷିଣ ଯେନ୍ ଥିବା ସେଟା 5 kg ଅଧା ହେବା, ଚାର ଭାଗରୁ 2 ହେଲା ବେଲେ ଅଧା ହେବା
1: ଆଜ୍ଞା,
0: ଅଧା ହେଲେ କାଣ କି ସେଟା 2.5 kg ହେବା, 2.5 kg ଫେର୍ ଆର୍ ଥରେ ଖେଲେଇ ଦେମା, ଆର୍ ଚାର ଭାଗ କର୍ମା, ଚାର ଭାଗ କରି ପୂର୍ବ ପଶ୍ଚିମ ଫେର୍ ଶିଖି ନେମା, ଆଉ ଉତ୍ତର ଦକ୍ଷିଣ ନେମା, ତ ତାର ଅଧା ହେବା, 1 kg ପାଇ ହେବା, ଏନ୍ତା ଏନ୍ତା କରିକରି ଆମେ ପ୍ରାୟ ଯେତେବେଳେ 300-500 gram ହେବା ଗୋଟେ ସେମ୍ପୁଲ, ସେ ସେମ୍ପୁଲକେ ଆମେ ଗୋଟେ ପଲିଥିନ୍ ବେଗ୍ରେ ପ୍ୟାକିଂ କର୍ମା, ଆଉ ଗୋଟେ ଆମର ବ୍ଲକ୍ ଲେବୁଲ୍ ଅଧିକାରୀ ଯେନ୍ତା ଆମେ ଏଓ ମାନଙ୍କୁ VOW ମାନଙ୍କୁ ସବୁ ସପ୍ଲାଏ ହେଇଛି ଇନଫର୍ମେସନ୍ ସିଟ୍, ସେ ଇନଫର୍ମେସନ୍ ସିଟ୍ରେ ତାକୁ ପୂରଣ କରିବେ ସେ ଚାଷୀର ସବୁ ଡାଟା, ଚାଷୀର ନାଁ, ଗାଁ, କେନ୍ ଜାଗାରୁ ନିଆ ହେଇଛି, ଅଣଜଳସ୍ଥିତି କି ଜଳସ୍ଥିତି ଜମି ସେଠି ଚିନ୍ତା କରିବାକୁ ପଡ଼ବା, ତାପରେ ତା GPS ଡିଭାଇସ୍ ଗୋଟେ ଅଛି, ଆଖ୍ୟାଂଶ ଦ୍ରାଘିମା, ସେସବୁ ଏଇସବୁ ରିପୋର୍ଟ ସବୁ ଆମେ ଇନଫର୍ମେସନ୍ ସିଟ୍ରେ ପୂରଣ କରିକରି ଆମେ ଏଓଙ୍କୁ ଦେବା। ଆଉ ଯେନ୍ ଗୋଟେ କଥା କହିଲେ କେନ୍ତା ହିସାବରେ କାହାକୁ ଯୋଗାଯୋଗ କର୍ମା ବୋଲି କହିଲେ, ଆମର ଏଇଟା ସରକାରୀ କାର୍ଯ୍ୟକ୍ରମ ଅଛି, ବୋଲେ 2015 ଏଇଟା ଚାଲିଛେ ଯେ ପ୍ରତି ଗ୍ରିଡ଼ରେ ପ୍ରତି ଚାଷୀ ସଏଲ୍ ହେଲ୍ଥ କାର୍ଡ଼ ପାଇବେ, ଆଉ ସେଥିର୍ଲାଗି ସେ ଗ୍ରିଡ଼ ହିସାବରେ ସମସ୍ତଙ୍କୁ ଟାର୍ଗେଟ୍ ଅଛେ। ଆମେ ଗୋଟେ ଏବେ ଯେନ୍ ଇନଫର୍ମେସନ୍ ସିଟ୍ ଆପଣ କରିସାରିଲା ପରେ ମାଟି ନମୁନା ଜରିରେ ଯେନ୍ ଭରିଥିବେ ଆଉ ଇନଫର୍ମେସନ୍ ସିଟ୍, ଏ ଦୁଇଟା ମିଶିକରି ଚାଷୀ ଭାଇମାନେ ଆମେ ବ୍ଲକ୍ ସ୍ତରୀୟ ଅଧିକାରୀ ଯେନ୍ ଅଛନ୍, ଆମର ଏଓ ମାନେ ଅଛନ୍, ତାଙ୍କୁ ଦେଇଦେବେ, ସେଠାରେ ରେଜିଷ୍ଟ୍ରେସନ୍ ହେବା। ତ ଆମର କୃଷକ ସାଥୀ ହଉ, VOW ହଉ, କି ବ୍ଲକ୍ ସ୍ତରୀୟ କୃଷି ଅଧିକାରୀ, ଏ ସମସ୍ତଙ୍କୁ ଯୋଗାଯୋଗ କରି ଆପଣ ପାଇପାରିବେ। ଏହା ଛାଡ଼ିକରି ବି ଆଉ ଅନ୍ୟାନ୍ୟ ଆମର MSTV ମୋବାଇଲ୍ ସଏଲ୍ ଟେଷ୍ଟିଂ ଭ୍ୟାନ୍ ଅଛି, ସେଥିରେ ବି ଆପଣ ଯୋଗାଯୋଗ ଦେଇପାରିବେ। ବ୍ଲକ୍ ଲେବୁଲ୍ରେ ମୃଦା ପରୀକ୍ଷା ବୋଲି ଗୋଟେ ଯନ୍ତ୍ର ଅଛେ, ସେଥିରେ ବି ଆପଣ ଯୋଗାଯୋଗ କରି ମାଟି ପରୀକ୍ଷା କରିପାରିବେ। ଏମିତି ସବୁ ସୁବିଧା ଅଛି ସରକାରଙ୍କ ତରଫରୁ, ତ ଚାଷୀ ଭାଇମାନେ ଯୋଗାଯୋଗ କରିକରି ମାଟି ପରୀକ୍ଷା କରିପାରିବେ।
1: ତ ଆଜ୍ଞା, ଏଇଟା ତ ବଢ଼ିଆ କରି ବୁଝେଇ ଦେଲେ ଯେ ଜମି କେନ୍ କେନ୍ ପାଖର

0: କେନି କରି କେନ୍ତା କେନ୍ତା ପରୀକ୍ଷାଗାରକେ ଆମେ ପଠେଇ ପାରମୁ ସେ ବିଷୟରେ ବଢ଼ିଆ କରି କହିଦେଲେ। ତ ଏବେ ଗୋଟେ କଥା ଆପଣ କହୁଥିଲେ ଯେ ଚାଷୀମାନଙ୍କେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଦିଆଯାଇଛେ ବୋଲିକରି, ତ ଏ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବେଲେ କାଁଟା ଆଜ୍ଞା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ କରବାର ଦ୍ୱାରା ଆମର ଚାଷୀ ଭାଇମାନେ କାଣା ସୁଫଲ ପାଇପାରବେ?
1: ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଏଇଟା ଗୋଟେ ବହୁତ ବଢ଼ିଆ ପ୍ରୋଗ୍ରାମଟିଏ। 2015 ଜାନୁଆରୀ ମାସରେ ମାନ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ସବୁ ଚାଷୀ ଭାଇମାନେ ପାଇବେ, ଆର୍ ପ୍ରତି 3 ବର୍ଷରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ରିନୁଆଲ୍ ହେବା। 3 ବର୍ଷ କାଁ ରିନୁଆଲ୍ ହେଉଛେ କି 3 ବର୍ଷରେ ଯେନ୍ ସାର ଦେଇଥିବେ ସାରରେ ମାଟି ରାସାୟନିକ ପ୍ରକ୍ରିୟା ସବୁ ବଦଳି ଯାଇଥିବା, ଆଉ ଥରେ ଟେଷ୍ଟ ହେବା, ଆଉ ଥରେ ସଏଲ୍ ହେଲ୍ଥ କାର୍ଡ଼ ପାଇବେ, ରିନୁଆଲ୍ ହେବା। ଆମର ଯେନ୍ତା ଆଧାର କାର୍ଡ଼, ତାପରେ ଆଧାର କାର୍ଡ଼ ଅଛେ, ଭୋଟର ଆଇ କାର୍ଡ଼ ଅଛେ, ସେନ୍ତା କୃଷି ହିସାବରେ ଜଣେ ଚାଷୀ ହିସାବରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ନିହାତି ରହିବା କଥା। ଯା ସେଟା ଗୋଟେ ହେଉଛି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ହେଉଛି ଚାଷୀର ଗୋଟେ ଦର୍ପଣ ଭଳିଆ।
0: ଆଜ୍ଞା,
1: ତ ଚାଷୀ ଯେନ୍ ଜମି ଅଛି, ଜମି ଯଦି ସେ ସ୍ଥିତି ତାର ସ୍ୱାସ୍ଥ୍ୟ ନେଇ ଜାଣିଲା ବୋଲେ ଚାଷୀ କାଣା କାମ କରିପାରବା?
0: ଆଜ୍ଞା,
1: ତ ସେଥିରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ନିହାତି ସେ ସମସ୍ତେ ପାଇବେ, ଆଉ ସେଥିରେ ଯାହା ଯେଉଁ ଡାଟା ଅଛି ସେଥିରେ ଚାଷୀ ଜାଣିବାର ନିହାତି ଦରକାର ଅଛି।
0: ତ ଆଜ୍ଞା, ଆମେ ଦେଖୁଛୁ ଯେ ଆପଣଙ୍କ ବିଭାଗ ତରଫରୁ ବା ସରକାରଙ୍କ ତରଫରୁ ଏ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ସୁବିଧା ବି କରାହେଇଛେ ବୋଲିକରି, ତ ଏଇ ଭ୍ରାମ୍ୟମାଣ ପରୀକ୍ଷାଗାର ଆମର ଚାଷୀ ଭାଇମାନଙ୍କର ପାଖକେ ଯାଉଛେ କି ଗାଁମାନଙ୍କେ ଯାଉଛେ? ଆପଣ କେନ ଏଥିଲାଗି ଗୋଟେ ସେଣ୍ଟର ବନେଇଛନ୍ତି?
1: ନାଇଁ, ଏଥିରେ ହେଉଛି ମାଟି ପରୀକ୍ଷା ଯେନ୍ ଭ୍ରାମ୍ୟମାଣ ମୋବାଇଲ୍ ସଏଲ୍ ଟେଷ୍ଟିଂ ଭ୍ୟାନ୍ ଅଛେ, ତାକୁ ଆମେ ଚାଷୀ ପାଖେ ପଡ଼ୁଛୁ।
0: ଆଜ୍ଞା,
1: ସେଟା କେନ୍ କେନ୍ଦ୍ରରେ କି ଭବାନୀପାଟଣା ସର୍କିଲ୍ ଏଠି କିଛି ନେଇ ରହିବାର।
0: ଆଜ୍ଞା,
1: ଯେନ୍ ଚାଷୀ ଭାଇମାନେ ଦେଇପାରୁ ସୁବିଧାରେ ଦେଇପାରୁଛନ୍, ସଏଲ୍ ଟେଷ୍ଟିଂ ଲାବୋରେଟୋରୀ ଦେଇପାରୁଛନ୍, କିମ୍ବା ବ୍ଲକ୍ ଲେଭେଲ୍ରେ ମୃଦା ପରୀକ୍ଷାରେ ପରୀକ୍ଷା କରିପାରୁଛନ୍, ତାକୁ ଛାଡ଼ିକରି ଇଣ୍ଟେରିୟର୍ ଜାଗାମାନେ ଅଛି ଯେନ୍ ଚାଷୀ ଭାଇମାନେ ସେଠାନୁ ସଏଲ୍ ସାମ୍ପଲ୍ ଆଣିନି ପାର୍ବାର୍।
0: ଆଜ୍ଞା,
1: କିମ୍ବା ଗୋଟେ ସ୍ପେସିଆଲ୍ କାର୍ଯ୍ୟକ୍ରମ ଅଛି ଆମର ନେଇକି, ଯେନ୍ତା ଆଡ଼ପ୍ଟେଡ଼୍ ଭିଲେଜ୍ ଗୋଟେ ଭିଲେଜ୍ ଅଛେ, ସେ ଯେନ୍ ଡେମନଷ୍ଟ୍ରେସନ୍ ହେଉଛେ ସେ ପାଖେ ଯାଇକରି ଭ୍ରାମ୍ୟମାଣ ଭ୍ୟାନ୍ ଯାଇକରି ସେ ପାଖେ ପରୀକ୍ଷା ସେ କରୁଛେ ସେ ପାଖରେ।
0: ଆଜ୍ଞା ଆଜ୍ଞା,
1: ତ ସେଥିଲାଗି ଚାଷୀ ପାଖେ ହିଁ ଯାଉଛି, କେନ୍ ଇଣ୍ଟେରିୟର୍ ଜାଗା, ଇଣ୍ଟେରିୟର୍ ଜାଗାରେ ଚାଷୀ ଆଣି ନେଇ ପାର୍ବେ। ଦରକାର ପଡ଼ିଲେ ଭ୍ୟାନ୍ ଯେନ୍ ପାଖେ ଯାଉଛି ଆମେ ସେ ପାଖେ, ଯେନ୍ ପାଖେ ଭ୍ୟାନ୍ ଯାଇପାର୍ବା ସେ ପାଖେ ଆମେ ନେଇକରି ସେଦିନ ଏକା ପରୀକ୍ଷା କରି ଦିଆଯାଉଛି।
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଆଜ୍ଞା ଏଇଟା ତ ବଢ଼ିଆ କରି ବୁଝେଇଦେଲେ। ତ ମାଟିର ସ୍ୱାସ୍ଥ୍ୟ ସବୁଦିନ ସମାନ ରହିବାର ଲାଗି, ମାଟିର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିବାର ଲାଗି ଆମର ଚାଷୀ ଭାଇମାନଙ୍କେ କାଣା ସବୁ ଆର କରବାର ଲାଗ୍ବା? ଆଜ୍ଞା,
1: ଏଇଟା ଠିକ୍ କଥା କହିଲେ। ଦେଖନ୍, ଆମେ ଚାଷ ତ କରିଦେଲି ଚାଲିଛୁଁ, ଯେ ବିହନ ପକେଇ ଦେଲୁ, ସାର ଦେଲୁ, ସବୁ ନେଇକି ଚାଷ କରିସାରିଛୁ, କିନ୍ତୁ ମାଟିକେ ପ୍ରାୟ ଅଣଦେଖା ପ୍ରାୟ କରୁଛନ୍ ଚାଷୀ ଭାଇମାନେ।
0: ଆଜ୍ଞା,
1: ମାଟି ହେଉଛି ଆମର ମା, ତ ତାକୁ ଠିକ୍ କରିବା ଲାଗି ଆମେ କେତେଟା ପଦ୍ଧତି ଯଦି ଅନୁସରଣ କରମା ତାହେଲେ ନେଇକି ଭବିଷ୍ୟତରେ ଚାଷର ଉନ୍ନତି ହେବା, ଭବିଷ୍ୟତରେ ସେଇ ଯେନ୍ତା ଆଶାନୁରୂପ ଫଳ ପାଇପାରିବା। ସେ ଭିତରେ ଗୋଟେ ହେଲା ଆପଣ ଠିକ୍ ଟାଇମ୍ରେ ମୃତ୍ତିକା ପରୀକ୍ଷା କରିବେ।
0: ଆଜ୍ଞା,
1: କରିକରି ମାଟିର ସ୍ୱାସ୍ଥ୍ୟ ଜାଣିବେ। ଏହାକୁ ଛାଡ଼ିକରି ମାଟିରେ 2 ଜିନିଷ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଛି, ସେଇଟା ହେଉଛି ମାଟିର ଅର୍ଗାନିକ କାର୍ବନ ବା ଅଙ୍ଗାର, ସେଇଟା ଗୋଟେ, ଆଉ ଗୋଟେ ମାଟିର ଅମ୍ଳତ୍ୱ କ୍ଷାରିତ୍ୱ।
0: ଆଜ୍ଞା,
1: ଯେତେବେଳେ ଆପଣ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଦେଖିବେ, ପ୍ରଥମରେ ଅଛେ ଅମ୍ଳତ୍ୱ କି କ୍ଷାରିତ୍ୱ।
0: ଆଜ୍ଞା,
1: ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଆମର ଅଧିକାଂଶ ଜମି ଅମ୍ଳ ମାଟି, ଅମ୍ଳ ମାଟିର ଗୋଟେ ଗୁଣ ହେଉଛି ଯାହା ସାର ଆପଣ ଯଦି ମାଟିକି ଦେବେ ସେ ଗଛକେ ନେଇ ଦିଏ, ସେ ମାଟି ହିଁ ରଖିଦେବା, ଖାଦ୍ୟ ସାରଟା ମାଟି ରଖିଦେବା ଆଉ ଗଛକେ ସେ ନେଇଦିଏ, ଯାହାଦ୍ୱାରା ଗଛ କିଛି ନେଇ ପାଇପାରେ। ଅମ୍ଳ ମାଟିର ଏଇଟା ଗୋଟେ ଖରାପ ଗୁଣ।
0: ଆଜ୍ଞା,
1: ତାକୁ ଶୋଧନ କରିବା ଲାଗି ଆମ ଚୁନ କିମ୍ବା ପେପର ମିଲ୍ ସ୍ଲଜ୍, କାଗଜ କଳ ମଣ୍ଡ, ଏକର କେ 4 ବସ୍ତା ଦେଇକରି ସେସବୁ ଚାଷ ସମୟରେ ଦେଇକରି ସେଟା ମାଟିରେ ମିଶାଇବା କଥା।
0: ଆଜ୍ଞା,
1: 2-3 ବର୍ଷରେ ଥରେ ଥରେ ଟେଷ୍ଟ କରିକରି।
0: ତ ଯାହା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିକରି ମାଟି ପରୀକ୍ଷା ଆରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ର ବ୍ୟବହାର ଉପରେ ବଢ଼ିଆ କରି ବୁଝେଇଦେଲେ। ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବେ ଆପଣ ଚାଷୀ ଭାଇମାନେ ମାଟି ପରୀକ୍ଷା ବି କରବେ, ଆର୍ ସ୍ୱାସ୍ଥ୍ୟ କାର୍ଡ଼ କେନ୍ତା କରି ମିଳିପାରବା ଆପଣଙ୍କର ବିଭାଗ ସଙ୍ଗେ ଯୋଗାଯୋଗ କରବେ। ତ ଆପଣ ଆମର ବୈଠକକେ ଆସିଥିବାରୁ, ଆମକେ ସମୟ ଦେଇଥିବାରୁ, ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ, ଆମର ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର। ଆଜ୍ଞା,
2: ଶୁଣିଲୁ ନାନି?
3: ଶୁଣିଲି ରେ ଭେ, କେତେ ନୂଆ କଥା ଜାଣି ହେଲା ଆଜ୍ଞା। ଏଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିଷୟରେ କେତେ କଥା କହିଲେ ସୁନ୍ଦର ସୁନ୍ଦର କରି, ଆମେ ନିଶ୍ଚୟ ତାର ଫାଇଦା ଉଠାବା କଥା ବୋଲତୁ। ଯେ ଶୁନ, ଚାଷୀ ଭାଇ ବହିନ ମାନଙ୍କର ସଙ୍ଗେ କଥା ହେବାର ସମୟ ବି ହେଲା।
2: ହଁ, ମୁଁ ହେନ୍ତି ଚାଷୀ ଦୋଦା ଗୁଡ଼ିକର ସଙ୍ଗେ କଥାବାର୍ତ୍ତା ହେଇଛେ ବୋଲୁ, ତୁ ମୋର ପାଖେ ବସି କରି ଶୁନ।
3: ହଁ ରେ ଭେ।
4: ତ ଚାଷୀ ଦୋଦା ଜୁହାର।
5: ଜୁହାର ଜୁହାର ଜୁହାର।
4: ପହିଲା କରି ଆପଣଙ୍କର ନାଁ ଗାଁ ଟିକେ କହିଦିଅନ୍।
5: ମୋର ନାଁ ବନମାଲୀ ବା କରଣ ପିଟା, ପଲକ ଭବାନୀ ପାଟନା, ଜିଲ୍ଲା କଲାହାଣ୍ଡି।
4: ତ ଆମର ଚାଷୀ ଦୋଦା ମାନେ ତ ଦୋଦା ବାନିକେ ବାନି ଚାଷ କରସନ୍, ତ ଏବେ ଆପଣ କହନ୍ ଯେ କେଁ କେଁ ଚାଷ ମାନେ?

0: କରୁଛନ୍।
1: ଭେଣି, ବାଇଗନ, ମେଥି, ଟମାଟୋ, ପାଲଙ୍ଗ, ବିନ୍ସ ଇ ବାନି କରିଛୁଁ।
0: ଏବେ କହୁଛନ୍ ଯେ ଦାଦା ଭେଜରା କରିଛୁଁ ବୋଲିକରି, ତ ଇ ଭେଜରା ଯେନ୍ ଚାଷ୍ କରିଛନ୍ ଯେ ଇଟା କେଡ଼େ ଖଣ୍ଡେ ଜାଗାନେ କରିଛନ୍?
1: ଇଟା 10 ଡିସମିଲ୍ ଖଣେ ହେବା। ବାଇଗନ୍ ହେବା 10 ଡିସମିଲ୍ ଖଣେ, ତାର୍ପରେ ପାଲଙ୍ଗ ହେବା 5 ଡିସମିଲ୍ ଖଣେ, ଭେଣି ହେବା 5 ଡିସମିଲ୍, ଭାଜି ହେବା 5 ଡିସମିଲ୍, ମିର୍ଚା ହେବା 3 ଡିସମିଲ୍।
0: ହଁ, ତ ଖାଲି ଶାଗ ଡାଲ ଚାଷ କରିଛ?
1: ଶାଗ ଡାଲ ଚାଷ।
0: ତ ଇଟା କେନ୍ କିସମର ଭେଜରା ରୂପିଛନ୍?
1: ଇଟା ତ 2-3 ଭେରାଇଟି ଅଛି।
0: ଦେଶୀଟା ବି କରିଛନ୍?
1: ଦେଶୀଟା ବି ଅଛେ, ହାଇବ୍ରିଡ୍ ବି ଅଛେ।
0: ତ ଇ ଯେନ୍ ଭେଜରା ଚାଷ ଖଣେ କରିଛନ୍ ଯେ, ଇ ଭେଜରା ଚାଷ ନେ ଖତ ସାର କେନ୍ କେନ୍ଟା ବ୍ୟବହାର କରୁଛନ୍?
1: ଆମେ ଗୋବର ଖତ ଟିକେ ଦଉଛୁଁ ରୂପଲେ, ଆରୁ ଡିଏପି ଟିକେ କୁଡ଼ା କୁସା କଲେ ଦି ଦଉଛୁଁ, ପରେ ପାନ୍ ପୁନା ଦଉଛୁଁ, ଆର୍ ମାଟ ଚକାଲେ ଆର୍ ଟିକେ ଡିଏପି ଦଉଛୁଁ, ଆରୁ ଓଷ ସ୍ପ୍ରେ କରୁଛୁଁ।
0: ତ ରୁପି କରି କେତେ ଦିନ ଗଲେ ଏଇ ଭେଜରା ଫଲ ଲାଗୁଛେ?
1: 3 ମାସ ପରେ ଏକା ଫଲ ଲାଗୁଛେ।
0: ତ ଇ ଭେଜରାକେ କେନ୍ତା କେନ୍ତା ପ୍ରକାର ରୋଗ ପୋକ ମାନେ ଲାଗୁଛେ ଦାଦା?
1: ଲାଗୁଛେ ପତରପୁଡ଼ା ରୋଗ ଲାଗୁଛେ, ଯେ ଓଷ ଅମକା ଦୋକାନ ଗଲେ ଓଷ ଇଟା ନିଅ ମାର ବୋଇଲେ ବି ନେଇ କାମ ଦଉଛେ।
0: କେନ୍ତା ବୁଦ୍ଧି ସେ କରୁଛନ୍?
1: ତାର୍ପରେ ଆମେ ଭାବୁଛୁଁ ଯେ କେନ୍ତା କରି ପାନ୍ ପିଇଲେ କମ୍ ହଉଛେ ବୋଲିକରି ପାନ୍ ଟିକେ ଆର୍ ଟିକେ ସକ୍ସେସ୍ ଲଗଉଛୁଁ।
0: ତ ଇତାର ସଙ୍ଗେ ସଙ୍ଗେ ଆପଣ ବାଇଗନ୍ ଚାଷ ବି କରିଛନ୍?
1: ବାଇଗନ୍ ବି କରିଛୁଁ।
0: ତ ଇ ବାଇଗନ୍ କେନ୍ କିସମର ବାଇଗନ୍ ହେ?
1: କଲା କଲା ଅଛେ, ଆମେ ଚାରା ଆଣିଲୁ ଯେ ବଡ଼ ବାଇଗନ୍ ବୋଲି ଆଶା କରୁଥିଲୁ, ଛୋଟ ଛୋଟ ହେଇଛେ ସେ ବାଇଗନ୍।
0: ଦେଶୀ ବାଇଗନ୍?
1: ଦେଶୀ ବାଇଗନ୍ ହେ।
0: ବାଇଗନ୍ ଚାଷ ବଢ଼ିଆ ହେଇଛେ ବୋଲ?
1: ଭଲ ହେଇଛେ, ମାତ୍ର ଫଲଟା ଛୋଟ ରହିଯାଉଛେ।
0: ଛୋଟ ଛୋଟ ଫଲ ହଉଛେ?
1: ଛୋଟ ଛୋଟ ଫଲ ହଉଛେ।
0: ତ ଇ ଯେନ୍ ଆପଣ ବାଇଗନ୍ ଚାଷ କରିଛନ୍, ତାର ଭିତରେ ଭିତରେ ଧନିଆ ପତର ବି କରିଛନ୍, ତ ଇଟା ଧନିଆ ପତର ବିକ୍ରି ବଟା କରିକି 2 ପଇସା ବନେଇକରି ପୁଛନ୍?
1: ହଁ, କରୁଛୁଁ, ଭାଜି ବି ଦଉଛୁଁ ଗୁଟେ ଗୁଟେ ପଠିନେ, ହେଟା ଟିକେ ଘିଚୁଛୁଁ, ବିକୁଛୁଁ, ଖାଉଛୁଁ ଆରୁ।
0: ତ ଆମେ ଦେଖୁଛୁଁ ଯେ ଦାଦା ଆପଣଙ୍କ ଯେନ୍ ଏଇ ଶାଗ ଡାଲ ଚାଷ କରିଛନ୍, ମଜା ମଜାନେ ଗୋଟେ ଗୋଟେ କଲମି ଆମ ଗଛ ବି ରୂପିଛନ୍?
1: ହଁ, ରୂପିଛୁଁ, କଲମି ବି ଟିକେ ସକ୍ସେସ୍ ନେଇ ହେବାର, ଗଲା ବର୍ଷ ଭଲ ହେଇଥିଲା, ଏ ବର୍ଷ ଗୁଟେ ଗୁଟେ ଫଲ ହେଇଛେ।
0: ତ ଇ ଯେନ୍ କଲମି ଗଛ ରୂପିଛନ୍, ଏଇଟା କେତେଟା ପରା ଅଛେ?
1: ଅଛେ 160 ଖଣ୍ଡେ ଅଛେ
0: କଲମି ଆମ। 160
1: ଅଛେ।
0: ତ ଏସୁର କାଲକେ କେତେଟା ଗଛରେ ଫଲ ଧରିଛେ?
1: ଏବେ ଧରିଛେ 30 ଖଣ୍ଡେ ଧରିଛେ, ବାକି ସବୁ ସକ୍ସେସ୍ ନେଇ ନା।
0: ତ ଏଇ କଲମି ଆମ ଗଛ ରୂପିଛନ୍, ଥିରି ଯତ୍ନ ପାତନ କେନ୍ତା କରି କରୁଛନ୍?
1: ମାଟି ଟିକେ ଚଗଉଛୁଁ ବର୍ଷା ଦିନ, ଆର୍ ସେନେ ଔଷଧ ଟିକେ ଦଉଛୁଁ, ଆର୍ କିଛି ନି କରବାର।
0: ଖତ ସାର ଦଉଛନ୍ କି?
1: ହଁ, ଖତ ଦିଆ ହଉଛେ।
0: ଇ ସବୁଥିର ମୂଲ କଥା ହେଲା ଦାଦା ପେନ୍ ଫୁଟେକର କଥା। ଆରୁ ଇ ଯେନ୍ ଆମ ଗଛ ରୂପିଛନ୍, ଇ ଯେନ୍ ଶାଗ ଡାଲ କମେଇଛନ୍, ଇଥିନେ ପେନ୍ ର ସୁବିଧା କାଣା କରିଛନ୍?
1: ପାନ୍ ର ଟା ଏବେ ସରକାର କହି କରି ପାତାଲ ବୋରିଂ କରା ହେଇଛି ଋଣ ହିସାବରେ।
0: ଓହୋ ହୋ, ସରକାରୀ ସୁବିଧା ପାଇଛ?
1: ପାଇଛୁ।
0: ତ କଥା ନେ ଅଛେ ଦାଦା, ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକିରି, ତ ଆପଣ ଚାଷ କରିକିରି କେତେ ଖୁସି ନେ ଅଛ?
1: ଭଲ ଖୁସି ନେ ଅଛୁଁ, ଖାଇବା ପିଇବା ଠିକ୍ ମିଳୁଛେ ଆମକେ, ଆର୍ କିଛୁ ଆମକେ ଦରକାର ନାହିଁ, ଯାହା ଭଗବାନ ଦେଲା ତାହା ଆରୁ।
0: ତ ଯାହା ହଉ ଦାଦା, ଆପଣଙ୍କେ ଭେଟିକରି ଆମକେ ବହୁତ ଖୁସି ଲାଗ୍ଲା। ଆପଣ ଜଣେ ଆଗଧାଡ଼ିଆ ଚାଷୀ ବିହନ, ଆର୍ ଚାଷ କାମକେ ସବୁବେଳେ ଆଗକେ ବଢ଼ାବାର ଲାଗି ଚେଷ୍ଟା କରୁଛନ୍। ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର ଯୁବକ ଭାଇମାନେ ଚାଷ କାମ କରିବା ଲାଗି ଆଗ୍ରହ ପ୍ରକାଶ କରିବେ, ଆରୁ ଇଚ୍ଛା ବି କରିବେ। ତ ଆପଣ ଆମକୁ ସମୟ ଦେଇଥିବାରୁ, କଥାବାର୍ତ୍ତା ହେଇଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଦାଦା।
1: ଜୁହାର ଜୁହାର ଜୁହାର ଜୁହାର।
2: ଶୁଣିଲି ରେ ଭେ, ଯେନ୍ତା କରି ଗୋଟେ ଗୋଟେ କରି ପଚାରିଲୁ, ଇ ଚାଷୀ ଦାଦା କେନ୍ତା କରି ଚାଷବାସ କରୁଛନ୍, ସବୁ କହିଲେ
3: କହିଲେ
2: କେନ୍ତା କରି ଚାଷବାସ କରି କରି ଲାଭବାନ ବି ହଉଛନ୍, ସେ ତାର ସୂତ୍ର ବି ବତାଲେ
3: ବତାଲେ ମାତର ଆମେ ତୁଇ ଆର ମୁଇଁ ଆର ଆମର କାର୍ଯ୍ୟକ୍ରମ ଯେତେ ଲୋକ ଶୁଣୁଛୁଁ ସବେ ଭିଡ଼ବାର ପଡ଼ବା।
2: ନିଶ୍ଚୟ ରେ ଭେ, ସବେ ଭିଡ଼ଲେ ଯାଇ କରି ଆମର ଅଟାକେ 2 ପଇସା ମିଲବା
3: ମିଲବା।
2: ଯେ ଶୁନୁ,
3: ହଁ,
2: ଏ ସମିଆ ହେଲା ନା?
3: ହଁ, ବେଲ ତ ହେଲା ବୋଲନ,
2: ହଏ ବୈଠକ ଛାଡ଼ବାକେ ପଡ଼ବା
3: ପଡ଼ବା।
2: ତ ଯିବା ଆଗନୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍, ଆମର ଚାଷୀ ଭାଇ କକା ଦାଦା ମା ଭଉଣୀ ମାନେ ସବକେ ଗୁଲାପି ନାନି
3: ଆର ମୁଇଁ ଗୁରୁବାରୁ ଦାଦାର
2: ଜୁହା।

1970 ରେ ତିଆରି ହେଇଥିଲା।

0: ସମର୍ଥନ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାର ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାର ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ତିନିଟା କଲେଜରେ
2: ବ୍ୟସ୍ତ ହୋନା,
1: ଫିସ୍ ତ ଦେଖ।
3: କଣ ଖବର?
4: କଣ ହେଲା?
2: ଫିସ୍ର ଟେନସନ।
4: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
1: ସିଏ କୋଉଠି
4: ମିଠା?
5: RBI କହେ
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
7: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
9: ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ 8:00 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିଅମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ, ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କେତେଗୋଟି ଦେଶବନ୍ଦନା। ପ୍ରଥମ ଦେଶବନ୍ଦନାଟି ଶୁଣନ୍ତୁ, ବାଞ୍ଛାନିଧି ଦାସଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ମିତାଲି ଚିନ୍ନାରା ଏବଂ ସାଥୀ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶୁଣୁଥିଲେ କେତେ ଗୋଟି ଦେଶ ବନ୍ଦନ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତେ ଗୋଟି ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀ ପାଟଣା। ସମୟ ରାତି 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ।

0: ବାବୁ
1: ଆଚ୍ଛା
0: ଜାଣିଥା ଜଗତ ମାତ ସରସ୍ୱତୀ ଜଗତ ତାତ ଜଗନ୍ନାଥ
1: ଉଭୟଙ୍କୁ ଜଣାଣ କରିବା ସମସ୍ତଙ୍କର କର୍ତ୍ତବ୍ୟ
0: ଜଗତ ମଧ୍ୟରେ ପିତା ମାତାଙ୍କୁ ସେବା କଲେ ସନ୍ତାନ ମାନଙ୍କର ସର୍ବସିଦ୍ଧି ଲାଭ ହୁଏ
1: ବାପା ମାଙ୍କୁ ନ କହିଲେ ପଇସା ପତ୍ର ମିଳିବ କି ହେ
0: ଆରେ ପଇସା କଥା ନାହିଁ
1: ଆଶୀର୍ବାଦଟା ଏକା ପଇସା ବୋଲି ଭାବ
0: ଆଶୀର୍ବାଦ ମିଳିବ
1: ହଁ
0: ହେଲେ ମା ବୋଲି ତ ପଦେ କହିଲେ
1: ହଉ
0: ପଦେ ଭଗବାନଙ୍କ ଜଣାଣକୁ ଲକ୍ଷ୍ୟ କରେ
1: କେମିତି
0: ଭକ୍ତ ଡାକିଲେ
1: ହଁ
0: ଶ୍ରୀ ବୃନ୍ଦା

0: ଲକ୍ଷ୍ମୀନାରାୟଣଙ୍କ ଘରେ ଚାରିଆଡେ ଖାଲି ସମ୍ପତ୍ତି ଭର୍ତ୍ତି ହେଇକି
1: ସବୁଯାକ ଭରି ହେଇଛି।
0: ମାଇକିନିଆ ବୁଦ୍ଧି ଟିକେ ବାହାର କରିଥିବେ।
1: କଣ ମାଇକିନିଆ ବୁଦ୍ଧି?
0: ତାଙ୍କ ଘରେ କଣ ଅଛି, ତାଙ୍କ ଘରେ କଣ ନାହିଁ ଚିନ୍ତା କରିଥିବେ ଟିକେ।
1: ଓହୋ, ଏମିତି ଦେଖିଲୁ?
0: ଦେଖିଲେ ସବୁଠୁ କୋଉଠି କିଛି ଅଭାବ ନାହିଁ।
1: ପାର୍ବତୀ ମନେ ମନେ ଭାବିଲେ,
0: କଣ
1: ଲକ୍ଷ୍ମୀନାରାୟଣଙ୍କୁ ଜଗତରେ ମା ବାପା ବୋଲି କହନ୍ତି, ଶିବ ପାର୍ବତୀଙ୍କୁ ଜଗତରେ ମା ବାପା ବୋଲି କହନ୍ତି।
0: ତାଙ୍କ ଘରେ ଫ୍ରିଜ୍, ଗଡ୍ରେଜ୍, ୱାସିଂ ମେସିନ୍, କଲର୍ ଟିଭି ସବୁ ରହିଲା। ଆମ ଘରେ କିଛି ନାହିଁ, ମଶାଣୀ ପଡ଼ିଆରେ ଘର।
1: ତୁ କଲର୍ ଟିଭି ଥିଲା ଦେଖିଲା ପରେ କଣ କହିଦେଲୁ?
0: ନାହିଁ, ସମ୍ପତ୍ତି ଯୋଉଠି ଟିକିଏ ନିଧି ନେଇକି କୁବେର ହେଇଛି ସେ କେତେ ସମ୍ପତ୍ତି ନଥିବ।
1: ତେଣୁ
0: ଯୋଉଠି ପଡ଼ିଦାତ୍ରୀ ମା ମହାଲକ୍ଷ୍ମୀ
1: ଜାଣିଥା, ପାର୍ବତୀଙ୍କର ମନ ରହିଲା ଧନ ଟିକେ ପାଇବା ପାଇଁ, ଲାଳସା ହେଇଗଲେ
0: ସବୁବେଳେ ଶୀତ କାକର ଖାଇ ଖାଇ ପିଠି ଗୁଡା ଚମଡ଼ା ଗୁଡାକ ବଧିଆ ହେଇଯାଇଥିବ।
1: ଶୁଣେ, ପାର୍ବତୀ ପ୍ରତ୍ୟାବର୍ତ୍ତନ କଲେ
0: ପୁଣି ଶିବଙ୍କ ପୁରକୁ।
1: ଶିବ ମଧ୍ୟ ଆସିଲେ।
0: ହଁ,
1: ସୁପାକ ବ୍ୟଞ୍ଜନ ଆଣି

0: ପାଖ
1: ଦେଶିଲେ ଭଗବତୀଙ୍କ
0: ବିଷାଦି ତା ମୁଖ
1: ଦେଖିକରି ପଞ୍ଚାନନ ଚମକି
0: ପଡ଼ିଲେ
1: ବୀର ଶବଦନ କି
0: ପାଇଛ ବୋଇଲେ
1: ଲକ୍ଷ୍ମୀ ନାରାୟଣ ଦର୍ଶନେ
0: ବଳାଇଲ ମନ
1: ସମ୍ମାନ ନ ଦେଲେ କି ଗୋ
0: ଲକ୍ଷ୍ମୀ ନାରାୟଣ ରାମ ଗୋବିନ୍ଦ ହେ ଗୋ
1: ଶିବ କହିଲେ ଗୋ ଉମା
2: ତମେ ଯାଇଥିଲ ବୈକୁଣ୍ଠପୁରକୁ
1: କଣ ଲକ୍ଷ୍ମୀ ନାରାୟଣ ତମକୁ ସମ୍ମାନ ଦେଲେ ନାହିଁ କି
2: ନା କୁଆଡେ ଆଡଭାନ୍ସ ଟୁର୍ରେ ପଳେଇଥିଲେ
1: ତତେ ମୂର୍ଖଟା ବୋଲି କହିବେ
2: ଆହେ ଜଗତ ଜାଗର ଜଗତ ହିତକାରୀ କୁଆଡେ ପଳେଇଥିବେ ଇଏ ଗଲାବେଳକୁ ଘରେ ନଥିବେ ବୁଝୁନ
1: ସେତେବେଳେ ଉମା କଣ କହିଲେ ବୁଝିଲୁ
2: କଣ
1: କହନ୍ତି

0: ଆଚ୍ଛା
1: ଉମା କହିଲେ ହେ ପ୍ରଭୁ, ସଂସାରର ହିତ ସାଧନ ପାଇଁ ଆପଣ ସାଗର ମନ୍ଥନ କରିଥିଲେ,
0: ସମୁଦ୍ରରୁ ଯାହା ଉତ୍ପନ୍ନ ହେଲା
1: ଯାହାକୁ ଯାହା ବାଣ୍ଟିକି ଦେବା କଥା ଦେଇଦେଲେ,
0: ଆପଣ କଣ ପାଇଲେ?
1: ସେସବୁ ବିଷ ଖାଇକିରି ଶୋଇପଡ଼ିଲ।
0: ହେଲେ ପ୍ରଭୁ,
1: ନୀଳକଣ୍ଠ ବୋଲି ନାମ ବହିଲ,
0: ଆମ ପାଇଁ ନିଜ ପାଇଁ କିଛି ଚିନ୍ତା କରିଛନ୍ତି କି?
1: ଏଡ଼େ ବଡ଼ ସଂସାର ପାଇଁ ସବୁ କଲ, ଆମର ଛୋଟ ପରିବାର ପାଇଁ କିଛି କଲନି।
0: ହରେ ଉଲା, କଣ ତାଙ୍କର ଛୋଟ ପରିବାର?
1: ଆଏ ଶିବ ପାର୍ବତୀ ଦୁଇ,
0: ହଁ
1: ଗଣେଶ କାର୍ତ୍ତିକେୟ ଦୁଇ, ୟାଙ୍କେ ଦୁଇ, ୟାଙ୍କର ଦୁଇ, ଛୋଟ ପରିବାର ହେଲା।
0: ନାହିଁ ନାହିଁ ତାହା ନାହିଁ, ଆମ ପାଇଁ କିଛି କରିଛ କି ବୋଲି ଯେତେବେଳେ ମା କହିଲେ,
1: ଶିବ ବିଚାର କଲେ, ଇଏ ତ ଲକ୍ଷ୍ମୀ ନାରାୟଣଙ୍କ ପୁରକୁ ଯାଇଥିଲେ।
0: ଉମାଙ୍କ ମୁଁ

0: ବିରହି ବା କହିଲା ସେ
1: ଆମ୍ଭେ ବୁଢା ବୁଢୀ ଦୁଇ
0: ତତେ ମୂର୍ଖ ବୋଲି କହିବେ
1: କାହିଁକି
0: ଏଇଠେ ବୁଢା ବୁଢୀ କଥା କହୁଛୁ କିରେ
1: ଆଇ ଜଗତ ଯାକ ଯଦି ଶିବ ପାର୍ବତୀଙ୍କୁ ବାପା ମା ବୋଲି ଡାକୁଛନ୍ତି
2: ହଁ
1: ଆସୁଡା କଣ ବୁଢା ବୁଢୀ ହେବେନି ସବୁବେଳେ କଣ ଭେଣ୍ଡା ବୁହାଶୁ ନେଇକି ଥିବେ
2: ଶୁଣେ ଶୁଣେ
1: ହଁ
2: ସେତେବେଳେ ଶିବ ଜାଣିପାରିଲେ
1: ଆଚ୍ଛା
2: କହିଲେ ଗୋଉମା
1: ତମର ଟିକେ ଲାଳସା ରହିଲାଣି ବୋଲି ମନରେ ଭାବିଲେ
2: ଆପଣା ମସ୍ତକର ଜଟା ମଧ୍ୟରୁ ଗୋଟେ ଲୋମଟିଏ ଟାଣି ଉମାଙ୍କ ହାତରେ ଦେଲେ
1: ଏହି ଜଟୁରୁ ଗୋଟେ ବାଳ ଖଣ୍ଡିଆ ବାଳଟେ କାଢିକି ଦେଲେ ବୋଲ
2: କହିଲେ ଏ ଲୋମଟାକୁ ନେଇ ପୁନର୍ଗମନ କର ବୈକୁଣ୍ଠପୁର
1: ଏ ରମା ଅଛନ୍ତି ସେଇଠି ତମ ନାଁ ହେଲା ଉମା ଲକ୍ଷ୍ମୀଙ୍କର ନାଁ ହେଲା ରମା
2: ତେଣୁ ଲକ୍ଷ୍ମୀ ନାରାୟଣଙ୍କୁ କହିବ ଶିବ ପଠେଇଛନ୍ତି
1: ଏ ଲୋମଟାକୁ ଓଜନ କରିବ ଲୋମଟା ଯେତିକି ଓଜନ ହବ

0: ସେତିକି ଓଜନରେ ଐଶ୍ୱର୍ଯ୍ୟ ଦେଲେ ମୁଁ କୈଳାସପୁରକୁ ପ୍ରତ୍ୟାବର୍ତ୍ତନ କରିବି।
1: ଯେତେବେଳେ ଶୁଣିଦେଲେ ଉମା ଟିକେ ମନଟା ମ୍ଳାନ ହେଇଗଲା।
0: ଆଉ କଣ ଦେବେ ବୋଲି ଆଶା ରଖିଥିଲି ଯେ ଖଣ୍ଡିଆ ଲୁ ମୁଣ୍ଡେ ଦେଇଛନ୍ତି।
1: ଭାବିଲେ ତଥାପି ବାବୁ ହଁ ଯଦି ଏହା କୁହାଯାଏ
0: ସ୍ୱାମୀଙ୍କର ତ ଆଦେଶ।
1: ଆମର ସ୍ୱଭାବ କବି କହିନାହାନ୍ତି କି
0: କଣ
1: ନାବ ବିନା କେହି ସାଗରେ ପଶିଲେ ଲଭଇ
0: ଘୋର ବିପଦ।
1: ସଂସାର ସାଗର ପାଇଁ ମହାପୋତ ଏକମାତ୍ର ସ୍ୱାମୀ
0: ପଦ। ସ୍ୱାମୀ ଯାହା ଆଦେଶ ଦେବେ ସେ ଆଦେଶ ପାଳନ କରିବ।
1: ଏଣୁ ଶିବଦେବେ ମୋର ସ୍ୱାମୀ, ତାଙ୍କର ଆଦେଶକୁ ତ ଭାଙ୍ଗିବା ମୋର ଉଚିତ ନୁହେଁ।
0: ଇଏ ତ ସ୍ୱାମୀଙ୍କର ଆଦେଶ ଅବମାନନା କରିବାଟା ମୁଁ ଗୋଟେ ପାପି ହେଇଯିବି।
1: ସେଇ ଲୋମଟିକୁ ଯତ୍ନରେ ମାଙ୍କର କାନି ପଳନ୍ତେ ତାକୁ ଗଣ୍ଠି ପକେଇଲେ
0: ଖାଲି କାନିରେ ବାନ୍ଧିଥିବେ କି ପତୁଟେ ପୁଡା କରିକି ବାନ୍ଧିଥିବେ ନା
1: କାହିଁକି
0: କାଳେ ଗଳିକିରି ପଳେଇବ।
1: ଉଲା ଶୁଣୁରେ ଆଉ ଥରେ ପ୍ରତ୍ୟାବର୍ତ୍ତନ କଲେ କୋଠିକି ବୈକୁଣ୍ଠ।
0: କାହିଁକି ନା ଓଜନ କରିକି ଆଣିବା ପାଇଁ ରମାଙ୍କ ପାଖକୁ ଯିବେ।
1: ଲକ୍ଷ୍ମୀ ନାରାୟଣ ଦେଖିଲେ ପୁଣି ମା ପହଞ୍ଚିଛନ୍ତି ବୈକୁଣ୍ଠରେ।
0: ଆଚ୍ଛା
1: ହାତ ଯୋଡ଼ି ଉମା ଲକ୍ଷ୍ମୀ ନାରାୟଣ କହିଲେ ମା
0: କି ଭାଗ୍ୟ ଆଜି
1: ଏବେ ଯାଇଥିଲ ପୂର୍ଣ୍ଣିମା ଫେରି ଆସିଲ।
0: ବସ୍ ଫେଲ୍ ହେଇଗଲା କି
1: ତୋର ପୁରାଣ ଦିଗରେ ମନ ଅଛି ନା ବିଭ୍ରମ କରି କଥାଟା କହିବାକୁ।
0: ଜଣେ ଲୋକ ଆସିଥିବେ ବିଦାୟ ମାଗିକି ଘରୁ ପଳେଇଥିବେ ପୁନରାୟ ଆସିକି ପ୍ରବେଶ କରିବେ ବୋଲି ଆମେ ପଚାରୁନି କଣ ଭାଇ ଅସୁବିଧା ହେଲା କି ସାଇକେଲ ଖରାପ ହେଲା କି ବସ୍ ପଳେଇଲା କି ରହିଯାଅ ସକାଳୁ ଯିବ ବୋଲି କହୁଛେ ତ
1: କରି। ଲକ୍ଷ୍ମୀ ନାରାୟଣ କହିଲେ ବସ୍ ଫେଲ୍ ହେଇଗଲା କି
0: ଏମିତି କହିଥିବେ ପରା।
1: ନାହିଁ ନାହିଁ ଯେମିତି କହିଲେ ପାର୍ବତୀ ନିଜେ ଲଜ୍ଜିତ ହେଇଗଲେ।
0: କାହିଁକି ନା ଇଏ ତ ଲୁମୁଟି ଧରିକି ଆସିଛନ୍ତି ଦେଖିବା ପାଇଁ ଓଜନ କରିକି ସମ୍ପତ୍ତି ନେବେ।
1: ଶୁଣି

0: ଅଣ୍ଟ ତାହାଙ୍କୁ କିସ କରିବା ଦାନ ଲକ୍ଷ୍ମୀ ନାରାୟଣ ଶୁଣି ଚକିତ ହୋଇଲେ
1: ବାବୁ।
0: ହଁ
1: ଲକ୍ଷ୍ମୀଙ୍କର ମନ ଟିକେ ବିରସତା ଦେଖାଗଲା।
0: ଇଏ ଭାବିଥିଲେ ଇଏ ତ ପଡିଯାତ୍ରୀ ସଂସାର ଯାକର, ଏ ଲୋମଟାକୁ କଣ ଓଜନ କରିବି କି ସମ୍ପତ୍ତି ଦେବି।

0: ନାରାୟଣ ଚାହିଁଲେ ଲକ୍ଷ୍ମୀଙ୍କୁ କହିଲେ, କହିଲେ ମହାଲକ୍ଷ୍ମୀ
1: ମନ ମ୍ଳାନ କରୁଛ,
0: ଯେବେ ଆସିଛନ୍ତି
2: ଆଦି ମା ତ ଦେଇଛନ୍ତି, ଯିଏ ନେବେ ସେ ତ
0: ଯିଏ ଦେଇଛନ୍ତି ସିଏ ନେବେ, ଏଥିରେ ଦୁଃଖ କରିବାର ନାହିଁ।
1: କାହିଁକି ନା ସମୁଦ୍ର ମନ୍ଥନ ନ ହୋଇଥିଲେ ତମେ ଉତ୍ପନ୍ନ ହେଇନଥାନ୍ତ, ନାରାୟଣଙ୍କୁ ସ୍ୱାମୀ ଭାବେ ପାଇନଥାନ୍ତ, ତେଣୁ ଲକ୍ଷ୍ମୀ ନାରାୟଣ କରି ବସେବାର ଆଶୀର୍ବାଦ ଶିବଙ୍କର
0: ଜାଣିଥା। ହେଲେ ଦୁର୍ଗତ ନିକିତି କରିବାକୁ ପଡିବ,
1: ଧର୍ମକୁ ତ ନିକିତି କରାହବାର
0: ଝର ଫୁଲ ଚନ୍ଦନ କସ୍ତୁରୀ ତୁଳସୀ ମଞ୍ଜରୀ ବେଲ ପତ୍ର ଇତ୍ୟାଦି ଯତ୍ନ ସହକାରେ ରଖି ତା ଉପରେ ଶିବଙ୍କର ଲୋମଟିକୁ ରଖିଲେ।
1: ହଁ, ଅନ୍ୟ ପଟରେ କଣ ରଖିଛନ୍ତି?
0: ଧର୍ମଟାକୁ ଓଜନ କରିବେ ପରେ,
1: ଧର୍ମ ନିକିତି କରିକି ଲୋମକୁ ଓଜନ କରୁଛନ୍ତି। ହେଲେ ଲୋମ ଉପରେ ଗୋଟେ ଇଟାଟେ ମଡେଇଥିବେ,
0: ତତେ ସେମିତି ଲାଗିଲେ ଇଟା ମଡେଇବା କଥା କି?
1: ପବନ ହେଲେ ଉପରୁ ଉଡିକିରି ପଳେଇଲେ ଆଉ କାହାକୁ ଓଜନ କରିବେ?
0: ଆରେ ଉଣା ସୁଲା, ଶୁଣୁ ଶୁଣୁ ଶୁଣୁ,
1: ଆର ପଟେ କଣ ରଖିଛନ୍ତି?
0: ରଖି ଓଜନ କରିବେ ପରେ, ଧର୍ମ ନିକିତି ରଖିଲେ।
1: ଆଚ୍ଛା,
0: ଯେମିତି ରଖିଛନ୍ତି ଧନ ଓଜନ କରିବେ, କାହାକୁ କଣ ଦେବେ?
1: ଏପଟେ ଭଗବାନଙ୍କର ସମ୍ପତ୍ତି ସବୁ ପକଉଛନ୍ତି,
0: ବୁଝିଲୁ? ଅଷ୍ଟ ସିଦ୍ଧି, ନବନିଧି, ବିଷ୍ଣୁ ସହସ୍ର ନାମ,
1: ଗୋପାଳ ସହସ୍ର ନାମ, ଏ ବୈକୁଣ୍ଠର ସବୁ ଯାକ ସମ୍ପତ୍ତି କି ତୁଲ କରାଗଲା।
0: ନିକିତି ତୌଲ ସାନ ବଡକୁ,
1: ଲୋମଟା ଓଜନ ହେଇକି ରେ କା ରହିଲା
0: ସେମିତି କି ରେ?
1: ତଳକୁ ଚୁମ୍ବକଟେ ଲଗେଇଦେଲେନି
0: କଣ? ଓଲାପରେ କହୁଛୁ ରେ?
1: ନାଇଁ, ଆଜିକାଲି ସେମିତି ହଉଛି ତ?
0: ନାହିଁ ନାହିଁ, ଏଣୁ ଯତ୍ନ ସହକାରେ ରଖି ସବୁ ସିନା ସାରିଲେ, ହେଲେ ମଧ୍ୟ ନିକିତି ତୌଲ ସାନ ବଡକୁ,
1: ଲୋମଟା ଯୋଉ ଓଜନ ରହିବା କଥା ରହିଛି
0: ସେତିକି ସେ ଓଜନରେ ରହିଛି।
1: ଆଚ୍ଛା,
0: ସେତେବେଳେ ଲକ୍ଷ୍ମୀଙ୍କୁ ଦେଖି ନିଜେ ଉମା ଚକିତ ହେଇପଡିଲେ।
1: ବିଚାର କଲେ, ମୁଁ ଭାବୁଥିଲି ଟିକେ ସମ୍ପତ୍ତି ଦେଖିକି ତାଙ୍କ ଘରୁ ଗଲା ପରେ ଆଶା ବଳେଇଲି,
0: ମୋର କେଶ ମୋର ସ୍ୱାମୀଙ୍କର କେଶକୁ ଯଦି ବୈକୁଣ୍ଠ ସରି ହେଲା ନାହିଁ,
1: ତାହେଲେ ମୋ ସ୍ୱାମୀଙ୍କର କେଶ ମୁଁ ପୁଣି ଧରିକି ମୋ କୈଳାସପୁରକୁ ପଳେଇବି।
0: ଉମା ପହଞ୍ଚି କହିଲେ, ଗୋ ମହାଲକ୍ଷ୍ମୀ, ଆଜି ମୁଁ ଜାଣିଲି ମୋର ସଚେତନ ଜ୍ଞାନ ଆସିଲା,
1: ମୁଁ ବର୍ତ୍ତମାନ ସଚେତନ ହେଲି ମୋ ସ୍ୱାମୀଙ୍କର କେଶର ଜଟକୁ, ଜଟର କେଶକୁ ତମର ବୈକୁଣ୍ଠପୁର ସମାନ ହେଲାନି,
0: ଏଣୁ କରି ସେଇ କେଶଟିକୁ ପୁଣି ଆଉ ଥରେ ମା ଭଗବତୀ ଧରିଲେ।
1: ଏଡ଼େ ବଡ଼ ଜଟା ମୋ ସ୍ୱାମୀଙ୍କର ଅଛି,
0: କଥା ଜାଣିଛୁ ନା ବାବୁ?
1: କେବେ ଅଭାବ ହବନି ମତେ, ଭର ଗଛ ତଳେ ରହିଲେ ମତେ ବିଲ୍ଡିଂ ଆମର ଅଭାବ ନାହିଁ।
0: ସେମିତିକି
1: ଆଉ
0: ଗୋଟିଏ କଥା ଲକ୍ଷ୍ୟ କରେ,
1: କଣ
0: ଗାଉଁଳି କଥାରେ ଆମର ରହିଛି
1: କଣ?
0: ଯୋ ଗାଣ୍ଡିବ ହାତେ ସେଇ ଗାଣ୍ଡିବ ମାଥେ,
1: ଯୋ କାନିପଣତରେ ବାନ୍ଧିକି ନେଇଥିଲେ
0: ଉମା
1: ଖଣ୍ଡିଆ କେଶକୁ,
0: ସେଇ ଲୋମଟାକୁ ମସ୍ତକରେ ଧରିଲେ।
1: ଆଚ୍ଛା ଆଚ୍ଛା,
0: ପୁଣି ଶିବଙ୍କ ପାଖକୁ ଫେରୁଛନ୍ତି,
1: ଶିବଙ୍କର ନାମ ସ୍ମରଣ କରି କରି,
0: କେମିତି
1: କେମିତି?
0: ମହ ମହେଶ୍ୱର ବିଭୂ ଦିଗମ୍ବର
2: ଶଶାଙ୍କ ଶେଖର ଜଟାଧର, ଶଶାଙ୍କ ଶେଖର ଜଟାଧର,
0: ଚରା ଚରାତ୍ମକ କୃତାନ୍ତ।

0: କିଣିକିରି ହିଁ ଆଣିଥାନ୍ତେ।
1: ଉଲା ଆଉ ଜଟାରେ ଲଗେଇଲେ ସେ କଣ ଲାଗିବ କି ରେ ବୁଝିଲୁ?
0: ଏ ପାର୍ବତୀ କି ଶିବ କହିଲେ ବୋଲେ ଏ ଲୋମ ରଖିବା ପାଇଁ ସ୍ଥାନ ନାହିଁ,
1: ଆଉ ସ୍ଥାନ ନାହିଁ, ସେତେବେଳେ କଣ କରିବା ବୋଲି ଚିନ୍ତା ପଡ଼ନ୍ତେ।
0: ଆଚ୍ଛା,
1: ଶିବ କହିଲେ ଯଦି ଜଳରେ ରଖିବ ଜଳ ଶୁଷ୍କ ହବ,
0: ଅଗ୍ନିରେ ରଖିଲେ ଅଗ୍ନି ଦାହ କରିପାରିବନି,
1: ଏବଂ ପୃଥିବୀ ବସୁମାତା ଆକୁ ସହ କରି ଭାର ବହନ କରିପାରିବେ ନାହିଁ।
0: ତେଣୁ କୋଉଠି ରଖିବା
1: ଚିନ୍ତା କର।
0: ହଁ
1: ଶୁଣେ।

0: ଅଛି।
1: ଆଚ୍ଛା
0: ସିଦ୍ଧିଦାତା ନାମ ପରା ଦେଇଛ ଆପଣ
1: ଜୟ ରାମ ହେ
0: ମୋ ପୁତ୍ରକୁ ଏହି ଲୋମ
1: କହିବି ପ୍ରଧାନ ଜୟ ରାମ ହେ।

0: ଶ୍ୟାମରେ। ଶିବ କହିଲେ ପୁଅ ଠାରେ ମାର ସ୍ନେହ କଣ ତାହା ଆଜି ମୁଁ ଭଲ ରୂପେ ଜାଣିପାରିଲି।
1: କାହିଁକି ନା ପାର୍ବତୀ କହିଲେ ମୋର ତ ଯୋଡ଼ିଏ ପୁଅ,
0: ହଁ
1: ଗୋଟିଏ କାର୍ତ୍ତିକେୟ ଗୋଟିଏ ଗଜାନନ,
0: ତେଣୁ ମୋର ସାନ ପୁଅକୁ ତ ସିଦ୍ଧିଦାତା ବୋଲି କୁହାଯାଇଛି।
1: ଆଗରୁ ତ ଅଗ୍ରପୂଜ୍ୟ କରିଛ, ସିଦ୍ଧିଦାତା ନାମଟା ଲେଖିକିରି ସିଦ୍ଧି ଲାଭ କରୁ।
0: ଏଣୁ ମୋ ପୁଅ ସିଦ୍ଧି ଲାଭ କରୁ, ଆପଣଙ୍କର ସେଇ ଲୋମରେ ମୋ ପୁତ୍ର ଲେଖନୀ ମୁନରେ ଲେଖିବ।
1: ଏଇ ଲୋମଟିକି ମୁଁ କଲମ କରି ପ୍ରଦାନ କରୁଛି ମୋର କନିଷ୍ଠ ପୁତ୍ର ଗଜାନନଙ୍କୁ।
0: ଶିବ ହସିଦେଲେ,
1: ହଁ
0: କହିଲେ ଆଜି ମୁଁ ଜାଣିପାରିଲି ପୁଅ ପ୍ରତି ମାର ଯୋଉ ଅନୁରାଗ ସ୍ନେହ।
1: ହେଲେ ଲୋମଟି ପ୍ରଦାନ କରିଲେ ଗଜାନନଙ୍କୁ?
0: ନାହିଁ, ସେତିକି ନାହିଁ।
1: ଆଚ୍ଛା,
0: ଶିବ ପୁଣି କହିଲେ
1: କଣ,
0: ଯଦି ମାର ସ୍ନେହ ରହିଲା ବାପାର ସ୍ନେହଟା ମଧ୍ୟ ଟିକେ ଥାଉ।
1: ଗୋ ପାର୍ବତୀ ମୋ କଥା ମଧ୍ୟ ଟିକେ ଶୁଣିଥାଅ।
0: ଏହି ଆଶୀର୍ବାଦ ଆଜ ଦେଉଅଛି ମୁଁ ହିଁ, ମାତା ପିତା ବେନି ଭୋଗ ପାଇବ ତ ନଈ।
1: ବାପା ମା ଉଭୟଙ୍କର ପ୍ରସାଦ ଆଜିଠୁ ଗଣେଶ୍ୱର ପାଇବା ପାଇଁ ଉପଯୁକ୍ତ ପାତ୍ର
0: ହେଲା କି ହଉଛି କି ନାହିଁ ଚିନ୍ତା କରୁଛୁ ନା?
1: ହଁ ଆଜ୍ଞା, ଗଣେଶଙ୍କୁ ଦରକାର ମନ୍ଦାର ସିନ୍ଦୁର କ୍ଷୀର,
0: ହଁ
1: ପାର୍ବତୀଙ୍କୁ ଦରକାର ମନ୍ଦାର ସିନ୍ଦୁର କ୍ଷୀର,
0: ଏଣୁ ଉଭୟ ଉଭୟ
1: ଶିବଙ୍କୁ ଦରକାର ବିଲୁଅ ପତ୍ର, ଗଣେଶଙ୍କୁ ଦରକାର ବିଲୁଅ ପତ୍ର। ହେଲେ ଗଣେଶ କୋଠ ପିଲା ହେଇକି ରହିଲେ ଆଉ,
0: ତୁ କହିବାର ଉଦ୍ଦେଶ୍ୟ କଣ?
1: ବାପା ମା ଉଭୟଙ୍କର ଭୋଗ ପାଇଲେ,
0: ହଁ
1: ହଁ ଚଣ୍ଡ ଟେକିକିରି ଶୁଣ୍ଡ ଟେକିକିରି ଚଣ୍ଡ ଖାଇବା ପାଇଁ ଆଗ,
0: ତାହା ନୁହେରେ। ଏଣୁ ଦୁଇ ପୁଅ ମିଶିକରି ରହିଲେ।
1: ଆଚ୍ଛା,
0: ଲୋମଟି ପାଇଲେ,
1: ଆହା
0: ଲୋମଟି ସିନା ପାଇଗଲେ,
1: ସେ ଲୋମଟି ଆଶୀର୍ବାଦାତ୍ମକ ହେଲା,
0: ଆଶୀର୍ବାଦାତ୍ମକ ହେଲା, ଲେଖନୀ ମନରେ ଶିବ ଲେଖିଲେ।
1: ଆଚ୍ଛା,
0: କିଏ ସେ ଗଜାନନ? ମାତ୍ର ଶିବଙ୍କର ଦାନରେ ଗଜାନନଙ୍କର ଲେଖନୀ ମୁନ ହେଲା।
1: ସେତେବେଳେ ଗଜାନନ ଶିବଙ୍କୁ ପ୍ରାର୍ଥନା କରୁଛନ୍ତି,
0: କଣ ବୋଲି ଡାକୁଛନ୍ତି ବୁଝିଲୁ?
1: ଏ ତ ଲିଙ୍ଗରାଜ।
0: ହଁ।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତକ୍ରମରେ ସନ୍ତୁର ବାଦନ ପରିବେଷଣ କରିଥିଲେ ପଣ୍ଡିତ ଶିବ କୁମାର ବର୍ମା। ଏଥିରେ ଶୁଣୁଥିଲେ ରାଗ କଳାବତୀ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 11 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ। ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: East Rutherford in at 1:30 a.m. IST. And that's the end of this news bulletin.
1: ఢిల్లీ కేంద్రరు ఆకాశవాణి భవని పట్టణ సమయ రతి ఎగరట పచి దశమినిట్ చలితాధిపేశనకు శేష కరివే పూర్వరు ఆసంత శుణినేవా ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳେ 6:10 ପ୍ରଚାର କରିବୁ ଭକ୍ତିଗୀତାର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଶ୍ୱନାଥ ରାଓ, ଶ୍ୟାମାମଣି ଦେବୀ, ସୁମିତା ଗୋରାବଡ଼ୁ, ଦେବାଶିଷ ମହାପାତ୍ର ଓ ସାଥୀ। 6:30 ରହିଛି କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳେ 6:35। 17:25 ପ୍ରଚାର କରିବ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳେ 7:30। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ସକାଳେ 7:40। ସକାଳ 7:45 ଶୁଣିପାରିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ସକାଳ 8:30 ପ୍ରଚାର କରିବୁ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ତପ ମିଶ୍ର, କୁମାର ବାପି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:00। 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଶୁଣିପାରିବେ ପୂର୍ବାହ୍ନ 10:10। ଏଥିରେ ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରିବ ଆଗାମୀକାଲିର ପ୍ରଥମ ଅଧିବେଶନ। ସମୟ ସକାଳ ପ୍ରାୟ 5:55। ତେବେ ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ, ଜୟ ହିନ୍ଦ। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ସକାଳ 7:40। ସକାଳ 7:45 ଶୁଣିପାରିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ସକାଳ 8:30 ପ୍ରଚାର କରିବୁ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ତପ ମିଶ୍ର, କୁମାର ବାପି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:00। 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଶୁଣିପାରିବେ ପୂର୍ବାହ୍ନ 10:10। ଏଥିରେ ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରିବ ଆଗାମୀକାଲିର ପ୍ରଥମ ଅଧିବେଶନ। ସମୟ ସକାଳ ପ୍ରାୟ 5:55। ତେବେ ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ, ଜୟ ହିନ୍ଦ୍।